ଆକାଶବାଣୀ ଭବାନୀ ପାଟଣା। ଆଜି ରବିବାର 1948 ଶକାବ୍ଦ ଜ୍ୟେଷ୍ଠ 31 ଦିନ 2026 ମସିହା ଜୁନ୍ ମାସର 21 ତାରିଖ। ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ଯୋଗେ ଏଫ୍ଏମ୍ ଦ୍ୱାରା ଶୁଣିପାରିବେ 100.3 ମେଗାହର୍ଟ୍ସ ଏବଂ ନ୍ୟୁଜ୍ ଅନ୍ ଇୟର୍ ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ସେକେଣ୍ଡ।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତ ସାରଳା ବେଗଙ୍କ ଗୀତ ରଚନାରେ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ରମାରାଣୀ ବାରିକ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଦ୍ୱାରା ଶୁଣିପାରିବେ 100.3 ମେଗାହର୍ଟ୍ଜ ଏବଂ ଡାଉନଲୋଡ଼।

କରି ନ୍ୟୁ ସନ୍ ଇୟର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ପରବର୍ତ୍ତୀ ଭକ୍ତି ଗୀତ ଶୁଣନ୍ତୁ, ଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ, ଗୀତ ରଚନା ଭୀମ ଭୋଇ।

ଶ୍ରୋତାବନ୍ଧୁ, ଶେଷ ଗୀତଟି ଶୁଣନ୍ତୁ ଶିଳ୍ପୀ କେଶବ ଚନ୍ଦ୍ର ରାଉତଙ୍କ କଣ୍ଠରେ, ଗୀତିକାର ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଶୁଣୁଥିଲେ କେତୋଟି ଭକ୍ତିଗୀତ ଆକାଶବାଣୀ ଭବାନୀପାଟଣା। ଶ୍ରୋତା ବନ୍ଧୁ, ଏଥର ପ୍ରଚାର କରୁଛୁ ଦ୍ୱାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଜାତୀୟ ସ୍ତରରେ ପାଳନ କରାଯାଉଥିବା ଯୋଗ ଦିବସର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁ
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀ ପାଟନା ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ

0: ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଶାରୀ ବ୍ୟବହାର ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପଞ୍ଚାୟତର ସରପଞ୍ଚକୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉଦ୍ଯାପିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଓ ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 ଜଣ କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3ଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ 12ଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା ହୈ ଔର ଏହି ତ ଯୋଗ କି ତାକତ ହୈ। ଯୋଗ ସବକୋ ଯୋଡ଼ତା, ଯୋଗ ସବକୋ ସାଥ ଲାତା ହୈ।
1: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍ରେ ଯୋଗ ଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100ଟି ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12ଟି ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନା

ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ମସିହାଠାରୁ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନସୁଲ ଜେନେରାଲ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3ଟି ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି 3ଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରହରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ UG ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, CCTV ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର 100% କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ CCTV ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ GPS ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ NTA ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି।

ବିମାନରେ ରାବଣ ମାରିଚ ରୂପୀ ବିଚିତ୍ର ମୃଗକୁ ବସାଇ ପଞ୍ଚବଟି ବନକୁ ଆଣିଲା। ଶୀଘ୍ର ସେ ଯାନରୁ ଓହ୍ଲେଇ ବିଚିତ୍ର ମୃଗ ବନରେ ବିଚରଣ କରିବାକୁ ଲାଗିଲା। ବୈଦେହୀଙ୍କ ଚତ୍ୱର ବା ଅଗଣାରେ ସେ ମୃଗ ଖେଳିବାରୁ ବୈଦେହୀ ରସିଲେ, ଅର୍ଥାତ୍ ତାଙ୍କର ମନ ବଳିଲା। ଲକ୍ଷ୍ମଣ କହିଲେ, ଏ ମୃଗ ନିଶ୍ଚୟ କପଟୀ ମାରିଚ, ସ୍ୱର୍ଣ୍ଣ ରତ୍ନମୟ ବାତାୟୁ ବା ହରିଣ କଥା କେବେ କ'ଣ ଶୁଣିଛ? ଶ୍ରୀରାମ କହିଲେ, ମୃଗ ହେଉ ବା ରାକ୍ଷସ ହେଉ, ମୁଁ ତାକୁ ମାରିବି। ସୀତାଙ୍କ ରକ୍ଷଣ ପାଇଁ ଲକ୍ଷ୍ମଣଙ୍କୁ ଭାର ଦେଇ ବାହାରିଗଲେ ରାମ। ସେ ମୃଗ ରାମଙ୍କୁ ବହୁ ଦୂରକୁ ନେଇ ତ୍ରାହି ଲକ୍ଷ୍ମଣ ବୋଲି ତିନିଥର ଡାକଦେଲା। ତାକୁ ଶୁଣି ଧୀର ବା ସ୍ୱାଭାବିକ ଭାବରେ ସ୍ଥିର ଓ ପଣ୍ଡିତ ଲକ୍ଷ୍ମଣ ବଧିର ବା କାଲ ପରି ରହିବାରୁ ବସୁମତୀ ପୁତ୍ରୀ ବା ପୃଥିବୀ କନ୍ୟା ସୀତା କହିଲେ, ହେ ସୌମିତ୍ରୀ ଲକ୍ଷ୍ମଣ, ସତ୍ୱର ବା ତୁରନ୍ତ ଯାଅ, ନିଶ୍ଚୟ ବିପତ୍ତି ପଡ଼ିଛି ଓ ସେ ତୁମ ନାମ ଧରି ଡାକୁଛନ୍ତି। ଲକ୍ଷ୍ମଣ କହିଲେ, ସତୀ, ସାରା ବିଶ୍ୱର ଏକମାତ୍ର ବୀର ରାମଙ୍କର ଏ ନିଶତ ବା କ୍ଳାନ୍ତ ବଚନ ହୋଇପାରେ କି? ଲକ୍ଷ୍ମଣ ଏପରି କହନ୍ତେ ମୈଥିଳୀ ସୀତା କହିଲେ, ଛଦ୍ମରେ ବା କପଟରେ ତୁମେ ବନଗମନ କରିଛ, ମୋତେ ଭରତର ବଲ୍ଲଭୀ ବା ଭାର୍ଯ୍ୟା କରାଇବାକୁ ପାଞ୍ଚିଛ, ମୁଁ ବୈଶ୍ୱାନର ବା ନିଆଁରେ ଝାସ ଦେବି କହି ଲକ୍ଷ୍ମଣ ପାଖରୁ ବାହାରିଗଲେ ସୀତା। ଲକ୍ଷ୍ମଣ କହିଲେ, ଭାଇ ଓ ମୁଁ ଏକ ଆତ୍ମା, କିନ୍ତୁ ତୁମେ ଭିନ୍ନ କରୁଛ। ଏହା କହି କୁପିତ ହୋଇ ବ୍ୟାଘ୍ରଗତିରେ ବାହାରିଗଲେ ଲକ୍ଷ୍ମଣ।

ନିଜର ମୁଖ ଓ ହାତ ସବୁକୁ ଲୁଚାଇ ଯତିବେଶରେ ରାବଣ ଆସିଲା। ଭିକ୍ଷା ମାଗିବାରୁ ମହିଳା କହିଲେ, କ୍ଷଣେ ବସ, ମୋ ଇସବା ପ୍ରଭୁ ଆସନ୍ତୁ। ରାବଣ ପରିହାସ କରି କହିଲା, ଇସବା ଈଶାନ ପ୍ରଭୁ ମହାଦେବ କ'ଣ ଏ ବନରେ ବାସ କଲେଣି କି? ବୈଦେହୀ କହିଲେ, ମୁଁ ଧବ ଅର୍ଥରେ ଈଶ ବୋଲି କହିଲି, ଧବ ଅର୍ଥାତ୍ ବୃକ୍ଷ। ରାବଣ କହିଲା, ବୃକ୍ଷମାନେ କ'ଣ ଯିବା ଆସିବା କରନ୍ତି? ମୋ ସ୍ୱାମୀ ବଲ୍ଲଭ ବା ସ୍ୱାମୀ ରାଘବ ବୋଲି ସୀତା କହିବାରୁ ରାବଣ କହିଲା, ସମୁଦ୍ର ରାଘବ ମତ୍ସ୍ୟର ପୁଣି ତୋର ସାଥିରେ କି ବିଳାସ? ପାର୍ଥିବୀ ବା ପୃଥିବୀ କନ୍ୟା ସୀତା କହିଲେ, ଯତି ବା ସନ୍ନ୍ୟାସୀ ହୋଇ ବକ୍ରୋକ୍ତି ବା ବଙ୍କା ଟଙ୍କା କଥା କ'ଣ କହୁଛ? ଏହା ଶୁଣି ରାବଣ ନିଜ ମୂର୍ତ୍ତି ଧାରଣ କଲା ଏବଂ ବଳ ପ୍ରୟୋଗରେ ସୀତାଙ୍କୁ ନେବାକୁ ବାହାରିଲା।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସୁସ୍ଥ ଆୟୁ ଲାଗି ଯୋଗ ବାର୍ତ୍ତା ନେଇକରି ଆଜି ସାରା ପୃଥିବୀ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ। 2015 ଜୁନ୍ 21 ତାରିଖ ଫି ବଛର ଏହି ଦିବସ ପାଳନ କରାଯାଇ ଆସୁଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ ସମାରୋହଠି ଯୋଗ ଦେଇକରି ସାରା ପୃଥିବୀର ସବୁନୁ ବଡ଼ ସାମୁହିକ ଦିବସ ଭାବେ ପାଳନ କରାଯାଉଥିବା ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍। ଯୋଗର ଲାଗି ବୟସ ସୀମା ନାଇଁ ନ, ଆଉ ସବୁ ବର୍ଗର ଲାଗି ଯୋଗ ଜରୁରୀ ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ କେ କାରଣ 21 ଜୁନ୍ କା ଏ ଦିନ विश्व के सबसे बड़े सामूहिक उत्सव का दिन भी बन गया है। मैं इस अवसर पर पूरे विश्व को, संपूर्ण मानव समुदाय को अंतर्राष्ट्रीय योग दिवस की बहुत बहुत शुभकामनाएं देता हूं। मनुष्य की पहचान अलग अलग रहने में नहीं बल्कि अपने आसपास की दुनिया से जुड़ने में है। यही जुड़ाव योग का मूल भाव है।
0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ହୋଇଥିବା ରାଜ୍ୟସ୍ତରୀୟ ଯୋଗ ଦିବସ ସମାରୋହଟି ସାମିଲ ହୋଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଶାରୀରିକ, ବୌଦ୍ଧିକ ଆଉ ମାନସିକ ବିକାଶ ଲାଗି ଯୋଗ ବହୁତ ଜରୁରୀ ଆଏ। ଆଜିର ସମାରୋହଟି ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଆଉ ସବୁ ବ୍ଲକ, ସହରାଞ୍ଚଳ ଆଉ ସବୁ ପଞ୍ଚାୟତନ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026ର ପୁନଃ ପରୀକ୍ଷା ଆଜି ହେବା। ପରୀକ୍ଷା ଦ୍ୱିପହର 2 ବଜେରୁ ମୂଲ ହୋଇକରି ଉପରବେଳା 5:15 ତକ ଚାଲବା। ଭାରତର 551 ସହର ଆଉ ବିଦେଶର 14 ସହର 22,79,000 ଅଧିକା ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଓଡ଼ିଶାର 27 ସହରରେ 132 କେନ୍ଦ୍ରନ ମୋଟ 356,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସମୟଥି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରିବା ଲାଗି ସିସିଟିଭି ନିରକ୍ଷଣ ବ୍ୟବସ୍ଥା ସହିତ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଆଉ ଜିପିଏସ୍ ସମର୍ଥିତ ଗାଡ଼ି ବ୍ୟବହାର କରାଯିବା ବୋଲି ଜଣାପଡ଼ିଛି। ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଓଏସ୍ଏସ୍ସି ତରଫ ହେବାରକେ ଥିବା ସିଆର୍ଇ 2025 ଲିଖିତ ପରୀକ୍ଷାକେ ଘୁଞ୍ଚାଇ ଦିଆଯାଇଛି। ଗଲା 20 ହେବାରକେ ଥିବା ଏହି ପରୀକ୍ଷା ଏବେ 28 ଦିନ ହେବା ବୋଲି ଧାରିଜ କରାଯାଇଛି। ନିଟ୍ ୟୁଜି ପରୀକ୍ଷା ଥିବାରୁ ନିଷ୍ପତ୍ତି ନିଆଯାଇଥିବା କମିଶନଙ୍କ ତରଫ କୁହାଯାଇଛି। ପରୀକ୍ଷାର୍ଥୀମାନେ କମିଶନଙ୍କ ୱେବ୍ସାଇଟ୍ରୁ ସଂଶୋଧିତ ଆଡ୍ମିଟ୍ କାର୍ଡ ଜୁନ୍ 24 ଡାଉନ୍ଲୋଡ୍ କରିପାରିବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଆଉ ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଗଲାକାଲି ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନା ବାବଦେ ସମୀକ୍ଷା କରିଛନ୍। ଅତାବିରା ଆଇସିଡିଏସ୍ ନ ଯୋଜନାମାନଙ୍କର କାର୍ଯ୍ୟକାରିତା, ସେବା ଦେବାର ବ୍ୟବସ୍ଥା ଆଉ ଭିଭିଭୂମି ସୁବିଧା ବାବଦେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍। ତାର ଉତ୍ତରୁ ଡକ୍ଟର ଦର୍ଶୱାଲ ବରପାଲିନ ଥିବା ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ତରଫ ପରିଚାଳିତ ଛତୁଆ କେନ୍ଦ୍ର ବିଲ୍ ପରିଦର୍ଶନ କରିଛନ୍।

0: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଥିଲେ ଏତେବେଳ ପର୍ଯ୍ୟନ୍ତ ଆକାଶବାଣୀ କଟକ ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଅଛନ୍ତି ଅଳକା ନାୟକ।

0: ମନର କାଚ କାଚନ।
1: ବହୁତ ସୁନ୍ଦର ବି ଗାଇଲେ ଆଜି। ମାମାଙ୍କର ଆଉ ଗୋଟେ ପାର୍ଟ ବି ଜାଣିଲି ଯେ ସେ ବହୁତ ସୁନ୍ଦର ଗାଆନ୍ତି।
0: ଏଇଟା ଫାଇନାଲ ତ?
1: ହଁ ଏଇଟା ଫାଇନାଲ। ତାହେଲେ ଶୁଣିବା ଆପଣଙ୍କ ପସନ୍ଦର ଗୀତ।
0: ଆଉ ସମସ୍ତଙ୍କୁ ଡେଡିକେଟ୍ କରିଦେବେ, ସ୍ପେଶାଲି ଆପଣଙ୍କୁ। ଆଇ ଲଭ୍ ୟୁ ଲଟ୍। ଓକେ,
1: ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ମ୍ୟାମ।

0: ହ୍ୟାଲୋ
1: ହ୍ୟାଲୋ
0: ଆପଣଙ୍କର ପରିଚୟ ଦିଅନ୍ତୁ।
1: ଦୋଲଗୋବିନ୍ଦ ମିଶ୍ର ସୁଲେ ଗାଁ କେଉଁରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଆଜି ମୁଁ ବୋଧେ ଆପଣଙ୍କ ସହିତ ପ୍ରଥମ ଥର ପାଇଁ କଥା ହଉଛି।
1: ନାଁଟା କଣ କି ମ୍ୟାଡମ?
0: ମୋ ନାଁ ଅଳକା।
1: ପ୍ରଥମ ଥର
0: ମୁଁ ବି ବହୁତ ଦିନ ପରେ ଆସିଲି, କିନ୍ତୁ ମୁଁ ଶୁଣିଛି ଆପଣ ଥରେ ଅଧ୍ୟା କରିଛନ୍ତି। ଆପଣଙ୍କର ଫୋନଟା ମୁଁ ଶୁଣିଛି, କିନ୍ତୁ ମୁଁ ପର୍ଟିକୁଲାର ଆପଣଙ୍କ ସହିତ ପ୍ରଥମେ କଥା ହଉଛି। କେମିତି ଅଛନ୍ତି କୁହନ୍ତୁ ଆପଣ?
1: ଭଲ ଅଛି ମ୍ୟାଡମ।
0: ଆଉ ସବୁ ଆପଣଙ୍କ ଅଞ୍ଚଳର ହାଲଚାଲ କେମିତି, ଯେହେତୁ ଆପଣଙ୍କର ମାନେ ସମ୍ବଲପୁର ଝାରସୁଗୁଡ଼ା ଏରିଆରେ ଏବେ ଶୀତଳ ଷଷ୍ଠୀର ମାନେ ଆରମ୍ଭ ହେଇଯାଇଥିବ, ତାର ପ୍ରାରମ୍ଭିକ ପ୍ରସ୍ତୁତି?
1: ସମ୍ବଲପୁର ବେଶୀକରି ଆମେ ଶୀତଳ ଷଷ୍ଠୀ ବେଶୀକରି ହୁଏ, ସେଟା ମାନେ ମାହୋଲ ତ ଅଛି, ପାଗ ଟିକେ ମେଘୁଆ ଟାଇପ୍ର ଅଛି।
0: ହଁ ଏବେ
1: କିଏ ମାନେ ଥଣ୍ଡା ଟିକେ ଲାଗିଛି କହନ୍ତୁ, ମାନେ ଗରମରୁ ଟିକେ ବାଗିଲେ ଆଶ୍ୱସ୍ତି ହେଇଛି।
0: ହଁ ସେଇଟା କହିଲେ ସତ କଥା, ମାନେ ଟିକେ ଆଶ୍ୱସ୍ତି ଲାଗିଛି, କିନ୍ତୁ ଗୁଳୁଗୁଳି ଯୋଉ ମାତ୍ରାରେ ହେବା କଥା ହଉଛି।
1: ହଁ ମ୍ୟାଡମ୍ ଗୁଳୁଗୁଳି ଅଛି
0: ଆପଣଙ୍କ ଝାରସୁଗୁଡ଼ାରେ ବି, ତ ଗରମ ବହୁତ ହୁଏ।
1: ବହୁତ ବହୁତ ମ୍ୟାଡମ୍, ବେଦାନ୍ତ ଅଛି, ଭୂଷଣ ଅଛି, ଏସବୁ ଫ୍ୟାକ୍ଟ୍ରି ସବୁ ରହିଯାଇଛି ନା, ସେଥିପାଇଁ ତ ବେଶୀ ଗରମ।
0: ସେଇଟା ସବୁବେଳେ ଝାରସୁଗୁଡ଼ା ଗୋଟେ ଉତ୍ତପ୍ତ ଜିଲ୍ଲା, ଟିଟିଲାଗଡ଼ ଝାରସୁଗୁଡ଼ା ଏଟା ଗାଁରେ ଥାଏ। ଆପଣ କେମିତି ଅଛନ୍ତି କୁହନ୍ତୁ?
1: ମ୍ୟାଡମ୍ ମୁଁ ଭଲ ଅଛି, ମାନେ ଆପଣଙ୍କ ସହିତ କଥା ଲାଗିକିରି ଆହୁରି ଭଲ ହେଇଯାଇଛି।
0: ଯା ହଉ,
1: ମାନେ ସତ କଥା କହିଲେ ଆକାଶ ମହିତା ଗୋଟେ ମ୍ୟାଡମ୍ ଡିପ୍ରେସନର ମେଡିସିନ ହେ।
0: ମାନେ ଏତେ ଖୁସି ଲାଗିଲା ଯେ ଆପଣ ଗୋଟେ କେତେ ସୁନ୍ଦର କଥାଟେ କହିଲେ ଯେ ଡିପ୍ରେସନର ମେଡିସିନ, ଯଦି ଆମେ କାହାର ଅବସାଦକୁ ଦୂର କରିପାରୁଛୁ ତାଠାରୁ ମାନେ ଭଲ କଥା ଆଉ କଣ କହିପାରିବି ମୁଁ ଆପଣଙ୍କୁ।
1: ବହୁତ ମାନେ ମ୍ୟାଡମ୍ ମୁଁ ଏଟା ଏବେ ଆପଣଙ୍କ ମେଡିସିନ ଖାଉଛି,
0: ତାପରେ
1: ଆହୁରି ଭଲ ହେଇଯିବି।
0: ଯା ହଉ,
1: ଆପଣ କହିଲେ ମାନେ ମୁଁ ଏକ୍ଚୁଆଲି ପ୍ରେସରରେ ଥିଲି, ମୁଁ ଏଟା ଆକାଶ ସହିତ ଯୋଡି ହେବା ଦ୍ୱାରା ହିଁ ମୋର ଡିପ୍ରେସନ କମ ହେଇଛି, ଆଉ ମୁଁ ଅନ୍ୟ କୌଣସି ମେଡିସିନ ଖାଇନି।
0: ଆପଣଙ୍କୁ ଗୋଟେ କଥା ଅନୁରୋଧ କରିପାରିବି?
1: ଆଜ୍ଞା କୁହନ୍ତୁ।
0: ଆପଣ ଯେତେ ମାନସିକ ସ୍ତରରେ ଭାଙ୍ଗି ପଡିଥାନ୍ତୁ, କିନ୍ତୁ ଆପଣ ନିଜକୁ ନିଜେ ସଜାଡିବା ଲାଗି ଚେଷ୍ଟା କରିବେ। ଆକାଶବାଣୀ ତ ଆପଣଙ୍କର ଗୋଟେ ମାଧ୍ୟମ ଆପଣଙ୍କର ଡିପ୍ରେସନ ଦୂର କରିବା ପାଇଁ। ଆମ ସମସ୍ତଙ୍କ ଜୀବନ ଦୂରକୁ ବହୁତ ସୁନ୍ଦର ଦେଖାଯାଉଥାଏ, କିନ୍ତୁ ଜଣଙ୍କ ଠାରୁ ଆଉ ଜଣଙ୍କ କାହାଣୀ ଭିନ୍ନ। ପ୍ରତି ଜୀବନରେ କିଛି ନା କିଛି ଦୁଃଖ ଅଛି, ଆମେ ସେଇ ଦୁଃଖ ଭିତରେ ସୁଖକୁ ସାଉଁଟିବା। ଆଶା କରୁଛି ଦୋଳଗୋବିନ୍ଦ ଭାଇ, ଆପଣ ଆସନ୍ତା ଥରକୁ ଯେତେବେଳେ ଫୋନ କରିବେ ନିଶ୍ଚିତ ଭାବରେ ଖୁସିରେ ଥିବେ।
1: ଆପଣଙ୍କ ଭଲ କଥା ଲାଗିକି ମତେ ବି ଭଲ ଲାଗିଲା, କାହିଁକି ନା ମୁଁ ସତ କଥା କହିଲେ ମ୍ୟାଡମ ଭବାନୀପାଟନାର ଯେତିକି ବି ଉପସ୍ଥାପିକା ଉପସ୍ଥାପିକା ଅଛନ୍ତି, ମୁଁ ଥରେ କଥା ଲାଗିଲି ଗୋଲାସର ଲିପ୍ସା ମ୍ୟାଡମ ଥିଲେ, ତାଙ୍କ ସହିତ କଥା ଲାଗିଲି, ଏବେ ଆଜି ବି ଆପଣଙ୍କ ସହିତ କଥା ଲାଗିଲି, ମତେ ବହୁତ ଭଲ ଲାଗିଲା।
0: ଯା ହଉ, ବହୁତ ଖୁସି ଲାଗିଲା ଯେ ଆପଣ ଆମ ସହିତ କଥା ହେଇକି ନା ଆପଣଙ୍କର ଯୋଉ କିଛି ମାନସିକ ସ୍ତରରେ ଆପଣ ଡିପ୍ରେସନ ଫିଲ୍ କରୁଛନ୍ତି ଆପଣ ସେଇଟା ଦୂର ହେଇଯାଉଛି। ଆଉ ଏମିତି ଭଲରେ ରହନ୍ତୁ, ଖୁସିରେ ରହନ୍ତୁ, ମୁଁ ତ ସବୁବେଳେ କାମନା କରିବି ଆପଣ ଖୁସିରେ ରୁହନ୍ତୁ।
1: ଧନ୍ୟବାଦ।
0: ଆଉ ଆମ ସହିତ ଏମିତି ଯୋଗାଯୋଗରେ ଥାନ୍ତୁ, ଯଦି ଆମ ସହିତ ଯୋଗାଯୋଗରେ ରହିବା ଦ୍ୱାରା ଆପଣଙ୍କର ଡିପ୍ରେସନ କିଛି ପରିମାଣରେ କମିଯାଉଛି, ତାହେଲେ ମୁଁ ତ ଚାହିଁବି ଆପଣ ଏମିତି ଆମ ସହିତ କଥା
1: ହଉଥାନ୍ତୁ। ମୋର କମିଯାଇଛି ସତ କଥା କହୁଛି, ମୁଁ ଯେମିତି ଅବସ୍ଥାରେ ଥିଲି ଏବେ ତାର 80% ମୁଁ ଠିକ ଅଛି, ମୋର ନିଜର ଅନୁଭୂତି ମତେ କହୁଛି।
0: ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକିନା, ଆଉ ଆପଣଙ୍କ ଭଳିଆ ଶ୍ରୋତା ଜଣେ ଜଣେ ଯଦି ଆମ ସହିତ ଯେତେବେଳେ ଯୋଡି ହେଇଯାନ୍ତି ନା, ଆମକୁ ବହୁତ ଖୁସି ଲାଗେ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
0: ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
1: ଅନାରୀ ଫିଲ୍ମ ର ମିଳିବ କି?
0: ବହୁତ ବହୁତ ସେଇ ଗୀତ ଅଛି ଆମ ପାଖରେ,
1: ଅନାରୀ ପୁରୁଣା
0: ରାଜ କପୁରଙ୍କର ଗୀତ, ଆଉ କେତେ ସୁନ୍ଦର ଗୀତ ନୁହେଁ କି?
1: ମାନେ
0: ଆମେ ଯଦି ଜଣଙ୍କ ମୁହଁରେ ହସ ଫୁଟେଇ ପାରିବା ତାଠାରୁ ଆଉ ଭଲ କଥା କଣ? ଆପଣ ଏମିତି ଭଲରେ ଥାନ୍ତୁ,
1: ଡେଡିକେଟ୍ କରିଦେବେ ମ୍ୟାଡମ?
0: କୁହନ୍ତୁ।
1: ଆମର ଆପଣଙ୍କୁ ଡେଡିକେଟ୍ କରିଦେବେ, ଆପଣ ମୋର ମୁହଁରେ ବହୁତ ଖୁସି ଆଣିଦେଲେ, ସୁବଲ ସାହୁ ପହଣ୍ଡି।

0: ଶ୍ରୋତାବନ୍ଧ ଏଇଠି ନେଇଯିବା ଏକ ଛୋଟ ବିରତି।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ

0: କି ଚାହୁଁଥିଲି।
1: ହଁ ନାଇଁ ଆଜ୍ଞା, ଶ୍ରୋତା ମାନେ ନୂଆ ଶ୍ରୋତା ମାନେ ବି ଆଉଛନ୍, କେମିତି ଜାଣିବେ ଆଜ୍ଞା
0: ହଁ
1: ନା
0: ହଁ
1: କହିଲେ।
0: ହଁ
1: ଆଉ କାଲି ସନ୍ଧ୍ୟାରେ ତ ବର୍ଷାଟେ ହେଲା ଆଜ୍ଞା, ଟିକେ ଥଣ୍ଡା ଥଣ୍ଡା ଲାଗୁଛି, ଆଉ ବର୍ତ୍ତମାନ ତ ଖରା କରି ବସିଲା ନ ଆଉ କାଣା।
0: ନାଇଁ, ଏଇଟା ପ୍ରାକ୍ ମୌସୁମୀ ଭଳିଆ ମୌସୁମୀ ଆସୁଛି, କିନ୍ତୁ ଆପଣ ବି ଶୁଣିଥିବେ ଯେ ଆମର ବୈଜ୍ଞାନିକ ମାନେ କହୁଛନ୍ତି ଏଲନିନୋ ପ୍ରଭାବରୁ ଏ ବର୍ଷ କମ୍ ବର୍ଷା ହେବ ବୋଲି।
1: କମ୍ ବର୍ଷା ହେବା ବୋଲୁଛନ୍,
0: ସେଇଟା ତ ମାନେ ଗଣମାଧ୍ୟମ ଠୁ ଆରମ୍ଭ କିନା ପେପରରେ ସବୁଆଡେ କୁହାଯାଉଛି, ହୁଏତ ଏ ବର୍ଷ କମ୍ ବର୍ଷା ହେଇପାରିବ। ପାଣିପାଗର କଥା କିଛି କହିବି ହୁଏନି, ଏଇ ଅଛି ଗୋଟେ ପ୍ରକାର ପାଗ, ଆର ସମୟକୁ ଆଉ ଗୋଟେ ପ୍ରକାର ପାଗ ବଦଳି ଯିବ। ଯାହା ବି ହଉ, ଟିକେ ଟିକେ ବର୍ଷା ହେଲା ପରେ ଏ ଯୋଉ ବହୁତ ଗରମ ଲାଗୁଥିଲା, କିଛି ତ ଆଶ୍ୱସ୍ତି ମିଳୁଛି।
1: ଆଉ
0: ଆପଣ କେମିତି ଅଛନ୍ତି ନାତି ନାତୁଣୀଙ୍କ ସହିତ?
1: ନାତି ନାତୁଣୀ ମାନେ ବି ଭଲ ଅଛନ୍, ମୁଇଁ ବି ଭଲ ଅଛେ। ଆର କାଁ କର୍ମା, ଖରାକେ ତ ବାହାରି ନା ହବା ଆଜ୍ଞା, କେବେ ବର୍ଷା ଆସବା ଯେ କହି ନା ହବାର ଯେ।
0: ନାଇଁ, ଖରାକୁ ବାହାରିବା କଥା ବି ନୁହେଁ ସେ।
1: ହଁ ଆଜ୍ଞା, ନାଇଁ ବାହାରବାର ଆଜ୍ଞା,
0: କାହିଁକି ଯୋଉ ପ୍ରକାର ଖରା ହଉଛି ବୟସ୍କ ଲୋକଙ୍କ ପାଇଁ ହଉ କି ଛୋଟ ପିଲାଙ୍କ ପାଇଁ ହଉ, ମାନେ ସେଇଟା ଅଂଶୁଘାତର ସମ୍ଭାବନା ବହୁତ ଥାଏ।
1: ହଁ ଆଜ୍ଞା,
0: ଆପଣ ଘରେ ରୁହନ୍ତୁ, ଘରେ ରୁହନ୍ତୁ। ଆଉ ଅବସର ସମୟ ତ ଏବେ ମିଳୁଛି, ତଥାପି ଆପଣଙ୍କୁ ଆଉ କଣ କରିବା ଲାଗି ଭଲ ଲାଗେ?
1: ଆଉ ରେଡିଓ ଶୁଣିବାଟା ତ ମୋର ହବି ହେ। ମୁଇଁ ଆମର ଦେଖୁନ୍, ଭବାନୀପାଟଣା, ଆମର ଜୟପୁର, ରାଉରକେଲା, ଆମର ଏବେ ଗୁଟେ ମାହାରିଜେ ମନ୍ଥନ, ଇ ସବୁ ଆମର ସମ୍ବଲପୁରଟା ତ ମାନେ ଏଇଟା ପରମାନେଣ୍ଟ ହେ, ବାକି ସବୁଟା ଟିକେ ଟିକେ ଶୁଣସି ଆଜ୍ଞା।
0: ମାନେ ସେଇଟା ତ ଆପଣଙ୍କୁ ବହୁତ ସମୟ କଟେଇ ଦିଏ। ଆଉ ଗୋଟେ ଜିନିଷ ପଚାରିବେ, ଆପଣ ଆପଣଙ୍କ ସ୍ୱାସ୍ଥ୍ୟର କେମିତି ଯତ୍ନ ନିଅନ୍ତି?
1: ସ୍ୱାସ୍ଥ୍ୟର ଯତ୍ନ ବୋଲେ ଆଜ୍ଞା, ଏହା ଜିନିଷ ସ୍ୱାସ୍ଥ୍ୟ ତ ଭଲ ଅଛି, ପଛେ କାଣା ହେବା କହି ନା ହୁଏ। ମୋର ତ ସକାଳୁ ମାନେ 4:30 ବଜିଲା ବେଳେ ଗଧା ପଧା ସରିକରି, ଠାକୁର ପୂଜା ସରିକରି, ବାକି ଭଜନ ଭୁଜନା ତାହିଁରୁ ଆମର ବନ୍ଦନା କାର୍ଯ୍ୟକ୍ରମ ରେଡିଓରେ ଶୁଣସି। ଆଉ ସ୍ୱାସ୍ଥ୍ୟ ପ୍ରତି ତ ଆଜ୍ଞା ସବୁବେଳେ ନିଘା ରଖିକରି ଚଲବାର ପଡ଼ବା, ନିଜର ଯିଏ ନିଜେ ବୈଦ ନା ହେଲେ ଆଜ୍ଞା ବର୍ତ୍ତମାନ ଯୁଗେ ଚଲବାରଟା ବଢେ କଡ଼ା ହେ,
0: ବହୁତ ବହୁତ ମୁସ୍କିଲ। ତଥାପି ମୁଁ ଭାବୁଥିଲି ଯେ ଆପଣ ଯେହେତୁ ମାନେ ଜଣେ ପୁରୁଖା ଲୋକ, ସକାଳୁ ଉଠୁଛନ୍ତି, ମାନେ ଯୋଗ ଫୋଗ କରନ୍ତି କି ବୋଲି ମୁଁ ସେଇଟା ପଚାରୁଥିଲି।
1: ହଁ ହଁ, ଯୋଗ ଆଜ୍ଞା ହେନ୍ତି, ମୁଇଁ ମୋର ଅଣ୍ଟା ଟିକେ ଦରଦ ହଉଛେ ତ ବେଶୀ ଯୋଗ ନା କରେ, କରସି ଆଜ୍ଞା 2-4 ମିନିଟ କରସି, ଆଉ ବେଶୀ ନାଇଁ କରେ, ଟିକେ ଅଣ୍ଟା ଆଣ୍ଠୁ ଏଇଟା ଦରଦ ହେଲାନ।
0: ହଁ ସେଇଟା, କିନ୍ତୁ ଆପଣ ଯେତେବେଳେ ସମୟ ପାଇବେ, ଆପଣଙ୍କୁ ଯୋଉଟା ସୁବିଧା ହବ, ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆଉ କୋଉ ଗୀତ ଶୁଣିବେ କୁହନ୍ତୁ?
1: ଆଜ୍ଞା, ଓଡ଼ିଆ କଥା ଚିତ୍ର ଗୀତଟେ ଶୁଣମା, ତପସ୍ୟା ଫିଲ୍ମର ଗୋଟେ ଗୀତ, ପାଦରେ ପାଦ ଛନ୍ଦା, ପାଦେ ନୁପୁର ବନ୍ଧା, ଯୋଡ଼ି ମହୁରିଆରେ ବଜା ମୁକୁନ୍ଦା,
0: ବଜାରେ
1: ବଜା ବାଲା, ଧା ଧା ଧିନ୍ଦା ଧିନ୍ଦା ଧିନ୍ଦା, ଏଇଟା
0: ପୁରୁଣା କଥା ଚିତ୍ର କିନ୍ତୁ ବହୁତ ସୁନ୍ଦର ଗୀତ।
1: ଆଜ୍ଞା,
0: ତାହେଲେ ଶୁଣିବା ଆପଣଙ୍କର ପସନ୍ଦର ଗୀତ। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ,
1: ଆପଣଙ୍କର ପରିଚୟ ଦିଅନ୍ତୁ।
0: ନମସ୍କାର ଦିଦି, ମୁଁ କରୁଣାକର ସେଠୀ, ଏରସମା ଜଗତସିଂହପୁର କହୁଛି।
1: ଆରେ ବାପରେ, ବହୁତ ଦିନ ପରେ ଆପଣଙ୍କ ସହିତ କଥା ହେଲି।
0: ଏମିତି ଟିକେ ସମୟର ଅଭାବ ତେଣୁ କରି ଟିକେ କଲ୍ଟା ଏମିତି ଲାଗିନଥିଲା। ତାପରେ ମଝିରେ ବି କେତେ ଥର ବି ମୁଁ ଟ୍ରାଏ କରିଥିଲି, କିନ୍ତୁ ଫୋନ୍ଟା ଲାଗିନଥିଲା। ତ ଆଜି ଏମିତି ଦୁଇ ଥର ତିନି ଥର ଟ୍ରାଏ କରିଦେଲି ଆଉ ଫୋନ୍ଟା ଲାଗିଲା। ବହୁତ ଖୁସି ଅଛି, ବହୁତ ଏକ୍ସାଇଟେଡ୍ ଅଛି।
1: ମୁଁ ବି ବହୁତ ଖୁସି ଯେ ଆପଣଙ୍କର ଫୋନ୍, ଏତେ ଦିନ ପରେ ଆପଣଙ୍କ ଫୋନ୍ ଲାଗିଲା ଆଉ ମୁଁ ଆପଣଙ୍କ ସହିତ କଥା ହେଉଛି।
0: ଆଜ୍ଞା ଦିଦି,
1: ଆଉ କେମିତି କଣ ରଜ ପର୍ବ ମାନିଲେ?
0: ଆଜ୍ଞା, ରଜ ତ ଆମର ଏପଟେ ପୁରା ବହୁତ ମାନେ ଧୁମଧାମରେ ଆମେ ସେଲିବ୍ରେସନ କରିଥାଉ। ପୁରା ଦୋଳି ଆମର ଏପଟେ ପୁରା ଦୋଳି ଖେଳଠୁ ଆରମ୍ଭ କରି ପୁଚି ଖେଳଠୁ ଆରମ୍ଭ କରି କବାଡ଼ି ଖେଳ ପର୍ଯ୍ୟନ୍ତ, କ୍ରିକେଟ୍ ଖେଳ ପର୍ଯ୍ୟନ୍ତ ଆମେ ସବୁ ପୁରା ଧୁମଧାମରେ କରିଥାଉ। ତା ସହିତ ପିଠା ମିଠା ସହିତ ପୁରା ବହୁତ ପୁରା ବଢିଆ ସେ ଆମର ଏପଟେ ରଜଟାକୁ ଆମେ ସେଲିବ୍ରେସନ କରିଥାଉ।
1: ଆଉ ଗାଁରେ ଆଉ ଟିକେ ଭଲ ଲାଗେ?
0: ଆଜ୍ଞା ଦିଦି, ଯେହେତୁ ଆମର ତ ଗାଁରେ ଘର ନା, ତେଣୁ ଗାଁରେ ଯୋଉ ଭାଇଚାରା ଟିକେ ଅଧିକା ଥାଏ ଏବଂ ପୁଅ ଝିଅ ଏବଂ ବୋହୁ ସମସ୍ତେ ମିଶିକିରି ଆମେ ଏଇଟାକୁ ପୁରା ଯୋଉ ଚାରି ପାଞ୍ଚ ଦିନ ପୁରା ବଢିଆସେ ଏବଂ ପୁରା ଧୁମଧାମରେ ପୁରା ପିଠା ମିଠା ସହିତ ପୁରା ମଜା ମସ୍ତିରେ ଦିନଟା ଚାଲିଯାଏ।
1: ଯେକୌଣସି ପର୍ବ କୁହନ୍ତୁ, ଗାଁରେ ଯୋଉ ପର୍ବଟା ମାନେ ଆମର କୃଷିଭିତ୍ତିକ ପର୍ବ, ଯେମିତି ଆପଣଙ୍କ ଅଞ୍ଚଳର ରଜ, ଆମ ଅଞ୍ଚଳର ନୂଆଖାଇ, ମାନେ ସହରରେ ସେଟା ଜଣାପଡ଼େ ନାହିଁ, କିନ୍ତୁ ଗାଁରେ ସେସବୁର ଆନନ୍ଦ ଅଲଗା।
0: ଆଜ୍ଞା ଦିଦି,
1: ଆଉ କେମିତି ଅଛନ୍ତି ଆପଣ?
0: ହଁ, ପୁରା ବହୁତ ଭଲ ମାନେ ଭଲ ଅଛି, ପୁରା ବଢିଆ ଅଛି, ଆଉ ବିନ୍ଦା ଅଛି। ଆପଣ ଦିଦି କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି, ଆପଣ ଏମିତି ଖୁସି ଥାନ୍ତୁ। ଆଉ ଆପଣଙ୍କର ଯୋଉ ଚିଙ୍ଗୁଡ଼ି ଘେର କରିଥିଲା ସେଟା ସବୁ ଠିକ୍ ଚାଲିଛି?
0: ହଁ, ବର୍ତ୍ତମାନ ଦିଦି ଠିକ୍ ଠାକ୍ ଚାଲିଛି। ବର୍ତ୍ତମାନ ଆମର ପୁରା ସେଟା ପ୍ରୋସେସିଂଟା ଠିକ୍ ସେ ହେଇସାରିଛି, ଆଉ ଚିଙ୍ଗୁଡ଼ି ଜାଣଟା କିଛିଟା ମୁଁ ଯୋଉ ପୋଖରୀ ଯୋଉ କରିଛି, କିଛିଟା ପୋଖରୀରେ ଚିଙ୍ଗୁଡ଼ି ଜାଣ ମଧ୍ୟ ମୋର ପଡ଼ିସାରିଛି, ଆଉ ଅଳ୍ପ କିଛି ବାକି ଅଛି, ତେଣୁ ଆଉ ମାନେ ଗୋଟେ ସପ୍ତାହ ଭିତରେ ସେ ସବୁ ଫୁଲଫିଲ୍ ହେଇଯିବ।
1: ଯାହା ହଉ, ଆପଣଙ୍କର ସବୁ କାମ ସବୁ ଏମିତି ଠିକ୍ରେ ଚାଲୁ, ତାହେଲେ ଆଜି କୋଉ ଗୀତ ଶୁଣିବା କୁହନ୍ତୁ?
0: ଗୀତ ଆଜି ଦିଦି ଦେଇଦେବେ ଯୋଉ ସକାଳ ତୀର୍ଥ ଚରଣୀ ଫିଲ୍ମର ଚାଲି ତୋର ପଦ୍ମ ଫୁଟେ ହସରୁ ଝରେ ମହୁ, ଏଇ ଗୀତଟା।
1: ଠିକ୍ ଅଛି, ତାହେଲେ ଶୁଣିବା ଆପଣଙ୍କ ପସନ୍ଦର ଗୀତ।
0: ରହୁଛି ଦିଦି, ନମସ୍କାର।
1: ନମସ୍କାର।

0: ମହମ୍ମଦ ରଫିଙ୍କ କଣ୍ଠରେ ଏଇ ଗୀତଟି ବହୁତ ସୁନ୍ଦର ଗୀତ, ପୁରୁଣା ଗୀତ, ତାହେଲେ ଶୁଣେଇ ଦଉଛି ଆପଣଙ୍କୁ। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମାନି ରହିଲି। ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର।

0: ଶ୍ରୋତାବନ୍ଧୁ, ଏଇଠି ନେଇଯିବା ଏକ ଛୋଟ ବିରତି।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର।
2: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଙ୍ଗେ ଅର୍ କୁଛ ସୁଝାଉ ଦେଙ୍ଗେ ଓ ଜରୁର ମୁଝ ତକ ପହଞ୍ଚ ଜାଏଗା ଅବ ମେ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
1: ଯଦି ଆପ ମାନନୀୟ ପ୍ରଧାନମନ୍ତ୍ରୀ କୋ ମନ୍ କି ବାତ୍ କେ ଲିଏ କୋଇ ସୁଝାଉ ଦେନା ଚାହତେ ହେଁ ତୋ ପତା ନୋଟ କରେଁ। ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ 110001।
2: मैं आपको निमंत्रण देता हूँ, मेरे मन की बात के लिए आपके मन की बात भी जुड़नी चाहिए।
3: हेलो
4: हेलो
3: किए
5: आपणों का सह किछि मीठा मीठा कथा किछि अनुभव किछि अनुभूति रा कथा
3: आम सह कथा हुंतु फोन माध्यम रे प्रत्येक गुरुवार दिन 11:30 मिनिट पर्यंत।
5: आम फोन नंबर हैला 0667029562323
3: प्रसारण शुणु प्रत्येक रविवार दिन सकाळ 9:10 पर्यंत। हेलो
4: हेलो
3: किए
5: हेलो आकाशवाणी भवानी पाटना।
0: हेलो नमस्कार, आपणकर परिचय दियंतु।

0: ଆପଣଙ୍କ ଭଏସ୍ ମୋତେ କ୍ଲିୟର ଶୁଭୁନି।
1: ବରଗଡ଼
0: ଜିଲ୍ଲାରୁ କରୁଛନ୍ତି, କେମିତି ଅଛନ୍ତି ଆପଣ?
1: ଆଜ୍ଞା ଭଲ ଅଛି, କାଲି ବର୍ଷା ହେଇଛି, ଟିକେ ଥଣ୍ଡା ଲାଗୁଛି, ଗାଡ଼ି ତ ବହୁତ ବିଜୁଳି ହଉଥିଲା।
0: ଏବେ ମାନେ ପ୍ରାକ୍ ମୌସୁମୀ ବର୍ଷା କୁହାଯାଇପାରେ କିମ୍ବା ମୌସୁମୀ ପହଞ୍ଚିଲା ବୋଲି ବି କୁହାଯାଇପାରେ। ଟିକେ ଟିକେ ବର୍ଷା ଆରମ୍ଭ ହେଇଗଲାଣି ସବୁ ଅଞ୍ଚଳରେ, ସନ୍ଧ୍ୟା ହେଲେ ଟିକେ ବର୍ଷା ହଉଛି, ଯାହା ବି ହଉ ଟିକେ ଗରମରୁ ମାନେ ଆଶ୍ୱସ୍ତି ମିଳୁଛି। ଆଉ ଆପଣ କେମିତି ଅଛନ୍ତି? ବହୁତ ବଡ଼ ପର୍ବ ଶୀତଳ ଷଷ୍ଠୀ ସମ୍ବଲପୁରର, ସମ୍ବଲପୁର କୁହନ୍ତୁ, ବଲାଙ୍ଗୀର କୁହନ୍ତୁ, ସବୁଆଡେ ମାନେ ବହୁତ, ସମ୍ବଲପୁର ତ ବହୁତ ନାଁ ଅଛି, ଫିର୍ ବି ଆଜିକାଲି ସବୁଆଡେ କରାଯାଉଛି। ଆପଣ ଯାଆନ୍ତୁ, ଶୀତଳ ଷଷ୍ଠୀକୁ ବହୁତ ଏନ୍ଜୟ କରନ୍ତୁ, ଆଉ ଠାକୁରଙ୍କ ଦର୍ଶନ କରନ୍ତୁ, ଆଉ ଖୁସିରେ ରୁହନ୍ତୁ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ? ସୁନା ପଞ୍ଜୁରୀର କୋଉ ଗୀତ, ନା ଯୋଉ ଗୀତ ବଜେଇଲେ ବି ଚଳିବ? ଠିକ ଅଛି, ତାହେଲେ ଆପଣଙ୍କର ପସନ୍ଦର ଗୀତ ଶୁଣି ଦିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ,
0: ଆପଣଙ୍କର ପରିଚୟ ଦିଅନ୍ତୁ।
1: ମ୍ୟାଡାମ, ମୁଁ ଉଗ୍ରସନ ପଟେଲ କହୁଛି, କାଙ୍ଗରୁପଦର ବଲାଙ୍ଗୀର ଜିଲ୍ଲାରୁ।
0: ଉଗ୍ରସନ ଭାଇ, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି ମ୍ୟାଡାମ, ଆପଣ ଭଲ ଅଛନ୍ତି?
0: ହଁ, ମୁଁ ବି ଭଲ ଅଛି। ଆଉ ଆପଣଙ୍କ ଅଞ୍ଚଳର ହାଲଚାଲ କେମିତି ଏବେ?
1: ଆଜ୍ଞା, କିଛି ଦିନ ହବ ବର୍ଷା ପଡିଛି ଆଜ୍ଞା, ଆଉ ଯୋଉ ସବୁ ଟାଳ ଖରା ଥିଲା ତା ଆଉ ନାହିଁ, ମାନେ ବର୍ଷା ଯୋଗୁଁ ଟିକେ ଶୀତଳ ଲାଗୁଛି ଆଜ୍ଞା।
0: ଶୀତଳ ଷଷ୍ଠୀ ଆସି ଯାଉଛି, ମାନେ ଶୀତଳ ହବ ଧରା। ରଜ ସଂକ୍ରାନ୍ତି ଗଲା, ଶୀତଳ ଷଷ୍ଠୀ ଆସୁଛି, ମାନେ ନିଶ୍ଚିତ ଭାବରେ ଧରା ଶୀତଳ ହବ। କେତେ ସୁନ୍ଦର ଆମର ପରମ୍ପରା ଗୁଡିକ ଦେଖିଲେ, ମାନେ ଯୋଉଟା ଯୋଉ ସମୟରେ ଆସେ ପୁରା ତାକୁ ନେଇକିନା, ତାକୁ ମାନେ ପାଣିପାଗକୁ ନେଇକିନା କେତେ ସୁନ୍ଦର ସବୁ ପରମ୍ପରା ଅଛି। ଆଉ ଆପଣଙ୍କର କାମଦାମ କେମିତି ଚାଲିଛି?
1: ବିଲଟା ଆମେ ଚଷି ଦେଇଛୁ ଆଜ୍ଞା, କିଛି ଅଳ୍ପ ଦିନ ପରେ ଆମେ ଧାନଟା ବୁଡ଼ି ଦେବୁ। ଯୋଉମାନେ ରୁଆ ରଖିବେ, ଯୋଉମାନେ ଧାନ ପଠା ପକେଇବେ, ସେମାନେ ତାଙ୍କର ପ୍ରସ୍ତୁତି କରିଛନ୍ତି, କିନ୍ତୁ ଆମର ସବୁ ରୁଆ ରହେନି ଆଜ୍ଞା, ଆମେ ସବୁ ବୁଣି ଦେଉ, କାହିଁକି ନା ବର୍ତ୍ତମାନ ଆମ କ୍ଷେତ୍ରରେ ଯୋଉ ଲୋକବଳ ଆଉ ମିଳୁନାହାନ୍ତି ଆଜ୍ଞା, ତ ବୁଣି ଦେଉଛୁ ଆଜ୍ଞା, ପରବର୍ତ୍ତୀ ଯତ୍ନ ଆମେ ନିଜେ ନେଉଛୁ।
0: ଏଇ ଯୋଉ ମାନେ ଶ୍ରମିକ ମାନଙ୍କ

0: ଅଛି, ଆଉ ଆପଣଙ୍କ ଅଞ୍ଚଳର ହାଲଚାଲ କେମିତି ହେବେ?
1: ଆଜ୍ଞା, କିଛି ଦିନ ହବ ବର୍ଷା ପଡିଛି ଆଜ୍ଞା, ଆଉ ଯୋଉ ସବୁ ତାଳ ଖରା ଥିଲା ତା ଆଉ ନାହିଁ, ମାନେ ବର୍ଷା ଯୋଗୁଁ ଟିକେ ଶୀତଳ ଲାଗୁଛି ଆଜ୍ଞା।
0: ଶୀତଳ ଷଷ୍ଠୀ ଆସି ଯାଉଛି ମାନେ ଶୀତଳ ହେବ ଧରା।
1: ଆଜ୍ଞା,
0: ରଜା ସଂକ୍ରାନ୍ତି ଗଲା, ଶୀତଳ ଷଷ୍ଠୀ ଆସୁଛି ମାନେ ନିଶ୍ଚିତ ଭାବରେ ଧରା ଶୀତଳ ହବ। କେତେ ସୁନ୍ଦର ଆମର ପରମ୍ପରା ଗୁଡିକ ଦେଖିଲେ, ମାନେ ଯୋଉଟା ଯୋଉ ସମୟରେ ଆସେ ପୁରା ତାକୁ ନେଇକିନା, ତାକୁ ମାନେ ପାଣିପାଗକୁ ନେଇକିନା କେତେ ସୁନ୍ଦର ସବୁ ପରମ୍ପରା ଅଛି। ଆଉ ଆପଣଙ୍କର କାମଦାମ କେମିତି ଚାଲିଛି?
1: ବିଲଟା ଆମେ ଚଷି ଦେଇଛୁ ଆଜ୍ଞା, କିଛି ଅଳ୍ପ ଦିନ ପରେ ଆମେ ଧାନଟା ବୁଡ଼ି ଦେବୁ। ଯୋଉମାନେ ରୁଆ ରଖିବେ, ଯୋଉମାନେ ଧାନ ପଠା ପକେଇବେ, ସେମାନେ ତାଙ୍କର ପ୍ରସ୍ତୁତି କରିଛନ୍ତି, କିନ୍ତୁ ଆମର ସବୁ ରୁଆ ରହିନି ଆଜ୍ଞା, ଆମେ ସବୁ ବୁଣି ଦଉ, କାହିଁକି ନା ବର୍ତ୍ତମାନ ଆମ କ୍ଷେତ୍ରରେ ଯୋଉ ଲୋକ ବଳ ଆଉ ମିଳୁନାହାନ୍ତି ଆଜ୍ଞା, ତ ବୁଣି ଦଉଛୁ ଆଜ୍ଞା, ପରବର୍ତ୍ତୀ ଯତ୍ନ ଆମେ ନିଜେ ନଉଛୁ।
0: ଏଇ ଯୋଉ ମାନେ ଶ୍ରମିକ ମାନଙ୍କ କଥା କହିଲେ, ଏଟା ସବୁଆଡର ପ୍ରୋବ୍ଲେମ। ଆପଣ ଆଗ ଭଳିଆ ଆଉ ଗାଁ ଗହଳି କୁହନ୍ତୁ, ଯୋଉଠି କୁହନ୍ତୁ, ମାନେ ବହୁତ କମ ଲୋକ ମିଳୁଛନ୍ତି କାମ କରିବା ପାଇଁ, ନିଜକୁ ହିଁ କରିବାକୁ ପଡିବ।
1: ଲୋକେ ଟିକେ ପରିଶ୍ରମ କରିବାକୁ ଚାହୁଁନାହାନ୍ତି, ଏବଂ ଗୋଟେ କଥା ହେଲା କି ବର୍ତ୍ତମାନ ପିଢି ମାନେ ଅଛନ୍ତି, ଯୋଉ ଯୁବପିଢି ମାନେ ଯୋଉ କାମ କରିବା କଥା, ସେମାନେ କଣ କେମିତି ଲାଜ ଗୁଡ଼ିଆ ହଉଛନ୍ତି, ମାନେ ସେ ବାହାରେ କାମ କରିବା ପାଇଁ ଇଏ ହଉଛନ୍ତି, ସେମାନେ ବାହାରକୁ ପଳଉଛନ୍ତି ଆଜ୍ଞା, ସେମାନେ ମୋଟା ଅର୍ଥ ସେ ଦେଖୁଛନ୍ତି, କିନ୍ତୁ ଗାଁରେ କାମ କରିବାକୁ ଚାହୁଁନାହାନ୍ତି।
0: ନାଇଁ ଚାହୁଁନାହାନ୍ତି, ସେଇଟା କହିଲେ ସତ କଥା। ଏଇଟା ଆମ ଅଞ୍ଚଳର ଗୋଟେ ସାଧାରଣ କଥା ହେଇଗଲାଣି, ସେଟା କେବଳ ଆପଣ ନାହିଁ, ପ୍ରାୟ ଅଧିକାଂଶ ବ୍ୟକ୍ତି ସେଇ ଅସୁବିଧାଟାକୁ ଭୋଗ କରୁଛନ୍ତି। ଆଉ ଯାହା ବି ହଉ, ଆପଣଙ୍କର ଜମି ଅଛି ମାନେ ଆପଣ ନିଶ୍ଚିତ ଭାବରେ ନିଜେ ଖଟିବେ, ନିଜେ ଖାଇବେ। ହଁ, ସବୁ ଆଉ ପର ଉପରେ ଯଦି ନିର୍ଭର କରୁଛୁ, ସେମାନେ ଯଦି ଆମକୁ ସାହାଯ୍ୟ ସେମାନଙ୍କ ଠାରୁ ଆମକୁ ମିଳୁନାହିଁ, ତ ନିଜକୁ ହିଁ କରିବାକୁ ପଡିବ।
1: ହଁ,
0: ଆଉ କୋଉ ଗୀତ ଶୁଣିବେ କୁହନ୍ତୁ?
1: ଶୁଣିଦେବି ଆଜି ଆଜ୍ଞା, ଆଉ କେତେ ଦିନ। ଗୀତଟା ହଉଛି ରାତିର ଫୁଲକୁ ପଚାରି ବୁଝନା ସକାଳେ ସେ କେମିତି, ଗୀତଟେ ଅଛି
0: ଆଜ୍ଞା, ଗୋଟେ ଆଲବମ, ଆଉ କେତେ ଦିନ ଆଲବମଟା।
1: ହଁ ହଁ,
0: ଠିକ ଅଛି, ତାହେଲେ ଆପଣଙ୍କର ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର କାର୍ଯ୍ୟକ୍ରମକୁ ସମ୍ପାଦନା ଓ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହି କାମନା ସହିତ କାର୍ଯ୍ୟକ୍ରମର ବିଦାୟ ନେଉଛି। ଉପସ୍ଥାପନରେ ଥିଲି ଅଳକା ନାୟକ। ରହୁଛି, ନମସ୍କାର।

ଶୁଣୁଥିଲେ ଫୋନିଂ ପ୍ଲିଜ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା, ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲି ଅଳକା ନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ସକାଳ 10:00 ହେବାକୁ ଯାଉଛି। ଅଳ୍ପକ୍ଷଣ ମଧ୍ୟରେ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଅଗଣିତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଆଜିର ଅଧ୍ୟାୟକୁ ସୁସ୍ୱାଗତ। ମିଠା ମିଠା ଗୀତ ସହ କିଛି ସ୍ଥାନୀୟ ଖବରକୁ ନେଇ ଆସିଛି ମୁଁ ଆପଣଙ୍କର ସୁପରିଚିତ ଉପସ୍ଥାପିକା ବନଶ୍ରୀ ଦାସ। ନମସ୍କାର। ହଁ ଶ୍ରୋତାବନ୍ଧୁ, ଆଜିର ସୁନ୍ଦର ମୁହୂର୍ତ୍ତରେ

ଆମ ଭାବନାର ଝରକାକୁ ଖୋଲା ରଖିବା, କିଛି ମିଠା ଅନୁଭୂତିକୁ ସାଉଁଟିବା, ଜୀବନକୁ ଆଉ ଟିକେ ସୁନ୍ଦର ଭାବରେ ଦେଖିବା। ତେବେ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ହେଉ, ମଙ୍ଗଳମୟ ହେଉ, ଏତିକି ହିଁ ମା ମାଣିକେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା। ତେବେ କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିନେବା ଏକ ସୁନ୍ଦର ବନ୍ଦନା।

ଶରୀରମାତ୍ୟମ୍ ଖୌଧର୍ମ ସାଧନମ୍ ଜୀବନର ସମସ୍ତ କର୍ତ୍ତବ୍ୟ ଓ ଧର୍ମ ପାଳନ କରିବା ପାଇଁ ଶରୀର ହିଁ ପ୍ରଥମ ଓ ପ୍ରଧାନ ମାଧ୍ୟମ। ଆନ୍ତର୍ଜାତୀୟ ଯୋଗ ଦିବସରେ ଅବସରରେ ଆପଣ ସମସ୍ତଙ୍କୁ ଆକାଶବାଣୀ କେନ୍ଦ୍ର ତରଫରୁ ଅନେକ ଅନେକ ଶୁଭେଚ୍ଛା। ଆଜି ସାରା ଦେଶ ଦ୍ୱାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିସାରିଛି। 2014 ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରସ୍ତାବ କ୍ରମେ ଏହାକୁ ସ୍ୱୀକୃତି ମିଳିଥିଲା ଏବଂ ପ୍ରତିବର୍ଷ ପାଳିତ ହୋଇ ଆସୁଛି। ଯୋଗ ହେଉଛି ଭାରତୀୟ ସଂସ୍କୃତି ଓ ମନୁଷ୍ୟମାନଙ୍କ ଦ୍ୱାରା ବିଶ୍ୱକୁ ଏକ ଅମୂଲ୍ୟ ଉପହାର। ଏହା କେବଳ ଶାରୀରିକ ଆସନ ବା ବ୍ୟାୟାମ ନୁହେଁ, ବରଂ ଶରୀର ମନ ଏବଂ ଆତ୍ମାକୁ ଏକ ସୂତ୍ରରେ ବାନ୍ଧିବାର ଏକ ସାଧନା। ଯୋଗ ଶବ୍ଦଟି ସଂସ୍କୃତ ଧାତୁ ୟୁଜ୍ରୁ ସୃଷ୍ଟି ହୋଇଛି।

ଯାହାର ଅର୍ଥ ହେଉଛି ଯୋଡ଼ିବା ବା ଏକତ୍ରିତ କରିବା। ଯୋଗର ବିଭିନ୍ନ ଦିଗ, ମହତ୍ୱ ଓ ଏହାର ପ୍ରକାରଭେଦ ଉପରେ ଆଲୋଚନା କରିବି। ନେଇଯିବା ପ୍ରଥମେ ଏକ ସଙ୍ଗୀତମୟ ବିରତି।

0: ପୁଣି ଥରେ ସ୍ୱାଗତ ଆପଣଙ୍କୁ। ଭାରତୀୟ ଦର୍ଶନ ଅନୁସାରେ ମନୁଷ୍ୟର ପ୍ରକୃତି ଅନୁସାରେ ଯୋଗକୁ ଚାରିଟି ପ୍ରମୁଖ ଭାବରେ ବିଭକ୍ତ କରାଯାଇଛି। ପ୍ରଥମେ କର୍ମଯୋଗ, ନିଷ୍କାମ ଭାବରେ ଫଳର ଆଶା ନ ରଖି ନିଜର କର୍ତ୍ତବ୍ୟ କରିବା। ଦ୍ୱିତୀୟରେ ଭକ୍ତିଯୋଗ, ଈଶ୍ୱର ବା ସୃଷ୍ଟି ପ୍ରତି ପରମ ପ୍ରେମ ଓ ସମର୍ପଣ ଭାବ ରଖିବା। ତୃତୀୟରେ ଜ୍ଞାନଯୋଗ, ବିବେକ ଓ ବୁଦ୍ଧି ଦ୍ୱାରା ସତ୍ୟ ଓ ଅସତ୍ୟର ପାର୍ଥକ୍ୟ ବୁଝିବା। ଚତୁର୍ଥରେ ହେଲା ରାଜଯୋଗ, ମନ ଓ ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ପାଇଁ ଧ୍ୟାନ ଓ ସାଧନାର ମାର୍ଗ, ଯାହାକୁ ଅଷ୍ଟାଙ୍ଗ ଯୋଗ ବୋଲି କୁହାଯାଏ। ଯୋଗ ଦର୍ଶନର ପ୍ରଣେତା ମହର୍ଷି ପତଞ୍ଜଳି ସୁସ୍ଥ ଓ ସାର୍ଥକ ଜୀବନ ଜିଇଁବା ପାଇଁ ଆଠଟି ସ୍ତର ବିଷୟରେ କହିଛନ୍ତି, ଯାହାକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ୟମ, ତାକୁ ଆମେ ଯମ କହୁଛୁ, ଯମ ସାମାଜିକ ଶୃଙ୍ଖଳା, ନିୟମ ବ୍ୟକ୍ତିଗତ ଶୃଙ୍ଖଳା, ଆସନ ଶରୀରକୁ ସ୍ଥିର ଓ ସୁସ୍ଥ ରଖିବା ପାଇଁ ଶାରୀରିକ ଭଙ୍ଗୀ, ପ୍ରାଣାୟାମ ଶ୍ୱାସକ୍ରିୟାକୁ ନିୟନ୍ତ୍ରିତ କରି ପ୍ରାଣଶକ୍ତିର ବିକାଶ କରିବା, ପ୍ରତ୍ୟାହାର ବାହ୍ୟ ଜଗତରୁ ଇନ୍ଦ୍ରିୟଗୁଡ଼ିକୁ ମୁକ୍ତ କରି ଅନ୍ତର୍ମୁଖୀ କରିବା, ଧାରଣା କୌଣସି ଏକ ବିଷୟ ଉପରେ ମନକୁ ଏକାଗ୍ର କରିବା, ଧ୍ୟାନ ଏକାଗ୍ରତାର ପ୍ରବାହକୁ ନିରନ୍ତର ରଖିବା, ମେଡିଟେସନ୍ ଯାହାକୁ ଆମେ କହୁଛୁ, ସମାଧି ଆତ୍ମା ସହ ପରମାତ୍ମାର ମିଳନ ଓ ପରମ ଶାନ୍ତିର ଅନୁଭୂତି। ହଁ ଶ୍ରୋତାବନ୍ଧୁ, ନିୟମିତ ଆସନ ଅଭ୍ୟାସ ଦ୍ୱାରା ଶରୀରର ମାଂସପେଶୀ ଦୃଢ଼ ହୁଏ, ରକ୍ତ ସଞ୍ଚାଳନ ଠିକ୍ ରହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ମନ ଶାନ୍ତ ହୁଏ, ମାନସିକ ଚାପ ଓ ଅବସାଦ ଦୂର ହୁଏ। ଆହୁରି ଏ ବିଷୟରେ କଥା ରଖିବି, ତା ପୂର୍ବରୁ ନେଇଯିବା ଏକ ବିଜ୍ଞାପନ ବିରତି ଏବଂ ପରେ ପରେ ଶୁଣିନେବା ଏକ ସୁମଧୁର ଗୀତ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश ठेर।
2: अदम्य शक्ति एवं शौर्य की पहचान है भारतीय सेना, जल थल गगन की रक्षा का वरदान है भारतीय सेना, हर संकट का समाधान है भारतीय सेना, भारत का गौरव है, स्वाभिमान है भारतीय सेना।

ହଁ ବନ୍ଧୁ, ବିଶେଷ କରି ଛାତ୍ରଛାତ୍ରୀ ଏବଂ କର୍ମଜୀବୀମାନଙ୍କ ପାଇଁ ଯୋଗ ସ୍ମରଣ ଶକ୍ତି ଓ କାର୍ଯ୍ୟ ଦକ୍ଷତା ବଢ଼ାଇବାରେ ସାହାଯ୍ୟ କରେ। ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ। ଯୋଗ ମନୁଷ୍ୟ ଭିତରେ ଧୈର୍ଯ୍ୟ, ସହନଶୀଳତା ଏବଂ ପ୍ରେମ ଭାବ ଜାଗ୍ରତ କରେ, ଯାହାଦ୍ୱାରା ସାମାଜିକ ସମ୍ପର୍କ ମଧୁର ହୁଏ। ଋଷିମାନଙ୍କ ବାଣୀ ଅନୁଯାୟୀ ଯୋଗ ଚିତ୍ତ ବୃତ୍ତି ନିରୋଧ, ଅର୍ଥାତ୍ ମନର ଚଞ୍ଚଳତାକୁ ନିୟନ୍ତ୍ରଣ କରିବା ହିଁ ଯୋଗ। ଆଧୁନିକ ବ୍ୟସ୍ତବହୁଳ ଜୀବନଶୈଳୀରେ ନିଜକୁ ସୁସ୍ଥ ଓ ପ୍ରସନ୍ନ ରଖିବା ପାଇଁ ଯୋଗକୁ କେବଳ ଗୋଟିଏ ଦିନ ପାଳନ ନକରି ଦୈନନ୍ଦିନ ଜୀବନରେ ଏକ ଅଭିନ୍ନ ଅଙ୍ଗ କରିବା ଆବଶ୍ୟକ। ଆମେ ଜୀବନରେ ଯେତେ ବଡ଼ ଲକ୍ଷ୍ୟ ରଖିଲେ ମଧ୍ୟ, କିମ୍ବା ଯେତେ ଆଧ୍ୟାତ୍ମିକ ଓ ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଚାହିଁଲେ ମଧ୍ୟ, ଯଦି ଶରୀର ସୁସ୍ଥ ନଥାଏ ତେବେ କିଛି ବି ସମ୍ଭବ ନୁହେଁ। ସେଥିପାଇଁ ଆମ ସଂସ୍କୃତିରେ ଶରୀରକୁ ଏକ ମନ୍ଦିର ବୋଲି କୁହାଯାଇଛି। ଶରୀର ନିରୋଗ ରହିଲେ ମନ ସୁସ୍ଥ ରହେ, ଏବଂ ସୁସ୍ଥ ମନରେ ହିଁ ସବୁ ଶ୍ରେଷ୍ଠ କାର୍ଯ୍ୟ ସାଧିତ ହୋଇପାରେ। ସୁସ୍ଥ ରୁହନ୍ତୁ ଏବଂ ପ୍ରସନ୍ନ ଚିତ୍ତରେ କାର୍ଯ୍ୟ କରନ୍ତୁ। ଶୁଣିନେବା ଆଉ ଏକ ସୁମଧୁର ଗୀତ।

ମନର କୋହକୁ ହାଲୁକା କରାଇ ସୁଖେ ଫରିତିଏ ସ୍ୱର ସଙ୍ଗୀତ ସାଜଇ ଜୀବନ ପାଇଁ ଗୋଟିଏ ସୁନ୍ଦର ଘର। ସଙ୍ଗୀତ ଓ ଜୀବନ ମଧ୍ୟରେ ରହିଛି ଏକ ଅତି ନିବିଡ଼ ଏବଂ ଅବିଚ୍ଛେଦ୍ୟ ସମ୍ପର୍କ। ଜୀବନ ଯଦି ଏକ ସୁନ୍ଦର କାବ୍ୟ ତେବେ ସଙ୍ଗୀତ ହେଉଛି ତା'ର ଅନ୍ତରାତ୍ମା। ବିଶ୍ୱ ସଙ୍ଗୀତ ଦିବସକୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ସୃଷ୍ଟିର ପ୍ରାରମ୍ଭରୁ ହିଁ ପ୍ରକୃତି ନିଜ ଭିତରେ ସଙ୍ଗୀତକୁ ସ୍ଥାନ ଦେଇଛି। ପବନର ସୁସୁ ଶବ୍ଦ ହେଉ, ଝରଣାର କଳକଳ ନାଦ, ସମୁଦ୍ରର ଢେଉ ଆଉ ପକ୍ଷୀମାନଙ୍କର କାକଳି, ଏସବୁ ଜୀବନର ସଙ୍ଗୀତମୟତାର ପ୍ରତୀକ। ଜୀବନର ପ୍ରତିଟି ମୋଡ଼୍ରେ ସଙ୍ଗୀତର ପ୍ରଭାବ ପକାଇଥାଏ। ମଣିଷ ଜୀବନରେ ସବୁ ସମୟ ସମାନ ନଥାଏ। ସୁଖ ଦୁଃଖ ହର୍ଷ ବିଷାଦ ପ୍ରେମ ବିରହର ପ୍ରବାହ ଭିତରେ ଜୀବନ ଗତି କରେ। ଯେଉଁଠି ଭାଷା କେତେବେଳେ ନିଶବ୍ଦ ହୋଇଯାଏ, ସେଇଠି ସଙ୍ଗୀତ ନିଜର ସ୍ୱର ମାଧ୍ୟମରେ ହୃଦୟର ସବୁ ଭାବନାକୁ ସହଜରେ ପ୍ରକାଶ କରିଥାଏ। ଏହି ମନର କୋହକୁ ହାଲୁକା କରିପାରେ ଏବଂ ଖୁସିକୁ ଦ୍ୱିଗୁଣିତ କରିପାରେ। ଆଧୁନିକ ଜୀବନରେ ଆମର ବ୍ୟସ୍ତତା ଭିତରେ ଚାପଗ୍ରସ୍ତ ଜୀବନରେ ସଙ୍ଗୀତ ଏକ ସଞ୍ଜୀବନୀ ସଦୃଶ। ଶାସ୍ତ୍ରୀୟ ସଙ୍ଗୀତ କିମ୍ବା ମଧୁର ଧୁନ ମନକୁ ଶାନ୍ତ କରେ, ମସ୍ତିଷ୍କର କ୍ଳାନ୍ତି ଦୂର କରେ ଏବଂ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରେ। ଚିକିତ୍ସା ବିଜ୍ଞାନରେ ମଧ୍ୟ ମ୍ୟୁଜିକ୍ ଥେରାପି ଦ୍ୱାରା ଅନେକ ମାନସିକ ଓ ଶାରୀରିକ ରୋଗର ଉପଶମ କରାଯାଉଛି। ସଙ୍ଗୀତ ଆମ ସଂସ୍କୃତି ଓ ସଂହତିର ପ୍ରତୀକ।

ସଙ୍ଗୀତିକ ଏବଂ ମନୁଷ୍ୟ କାହିଁକି ଜୀବଜଗତ ମଧ୍ୟ ପ୍ରଭାବିତ ସଙ୍ଗୀତର ତାଳ ସ୍ୱରର ଲହରୀରେ। ତେବେ ଶୁଣିନେବା ପ୍ରଥମେ ଏକ ସୁନ୍ଦର ଆଲୋଚନା, ତାପରେ ଆଲୋଚନା ପରିସରକୁ ଆପଣଙ୍କୁ ନେଇଯିବି।

ପୁଣିଥରେ ସ୍ୱାଗତ ଶ୍ରୋତାବନ୍ଧୁ। ସଙ୍ଗୀତର କଥାର ଆରମ୍ଭ ଅଛି, ଅନ୍ତ ହିଁ ନାହିଁ ସେହି ମାଆର ଲୋରି ଗୀତରୁ ଆରମ୍ଭ, ଯାହାର ଅର୍ଥ ନ ବୁଝି କୁନି ଶିଶୁ ନିଘୋଡ଼ ନିଦରେ ଶୋଇପଡ଼େ। ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବାନ୍ଧିବାର ଶକ୍ତି ରଖେ ସଙ୍ଗୀତ, ଯାହାର ନାଁ ଅଛି ଧର୍ମ, ଜାତି ବା ଭାଷାର ସୀମା। ଓଡ଼ିଶାର ଗୀତି କବିତା ଭଜନ ଜଣାଣଠାରୁ ଆରମ୍ଭ କରି ଆଧୁନିକ ସଙ୍ଗୀତ ପର୍ଯ୍ୟନ୍ତ ସବୁଥିରେ ଜୀବନ ଜିଇଁବାର ଦର୍ଶନ ଲୁଚି ରହିଥାଏ। ଜଗନ୍ନାଥ ସଂସ୍କୃତି ତ ସଙ୍ଗୀତ କୀର୍ତ୍ତନରେ ହିଁ ଆନ୍ଦୋଳିତ। ଜନ୍ମରେ ଖୁସିର ଗୀତରୁ ଆରମ୍ଭ ହୁଏ ମୃତ୍ୟୁର କୋକି ପର୍ଯ୍ୟନ୍ତ। କେବଳ ମନୁଷ୍ୟ ନୁହଁ, ଜୀବଜଗତ ମଧ୍ୟ ପ୍ରଭାବିତ। ବୃକ୍ଷ ଓ ସଙ୍ଗୀତ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼, ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ। ବୃକ୍ଷ ନିଜେ ଜଣେ ସଙ୍ଗୀତଜ୍ଞ। ଯେତେବେଳେ ମୃଦୁ ପବନ ବହେ, ବୃକ୍ଷର ପତ୍ରମାନଙ୍କ ମଧ୍ୟରେ ହେଉଥିବା ମର୍ମର ଧ୍ୱନି ପ୍ରକୃତିର ସବୁଠାରୁ ଶାନ୍ତ ସଙ୍ଗୀତ ସୃଷ୍ଟି କରେ। ବାଉଁଶ ବଣରେ ପବନ ବାଜି ଯେଉଁ ସ୍ୱର ବାହାରେ, ତାହା ପ୍ରକୃତିର ନିଜସ୍ୱ ବଂଶୀଧ୍ୱନି। ଆଧୁନିକ ବୈଜ୍ଞାନିକ ପ୍ରମାଣ କରିଛନ୍ତି ଯେ ବୃକ୍ଷଲତାମାନଙ୍କର ପ୍ରାଣ ଅଛି, ସେମାନେ ସଙ୍ଗୀତ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ପରୀକ୍ଷାରୁ ଜଣାପଡ଼ିଛି ଯେ ଯେଉଁ ଉଦ୍ଭିଦ ପାଖରେ ମଧୁର ଶାସ୍ତ୍ରୀୟ ସଙ୍ଗୀତ ବଜାଯାଏ, ସେଗୁଡ଼ିକ ଅନ୍ୟ ତୁଳନାରେ ବୃଦ୍ଧି ଶୀଘ୍ର ହୁଏ, ସେମାନେ ଅଧିକ ସତେଜ ରହନ୍ତି। ସଙ୍ଗୀତର ସୂକ୍ଷ୍ମ କମ୍ପନ ଗଛର କୋଷଗୁଡ଼ିକୁ ସକ୍ରିୟ କରିଥାଏ, ଯାହାଦ୍ୱାରା ସେମାନଙ୍କର ପୁଷ୍ଟିସାର ଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ। ସଙ୍ଗୀତ ପାଇଁ ମଧ୍ୟ ବୃକ୍ଷ ସର୍ବସ୍ୱ ଦାନ କରିଆସିଛି। ବଂଶୀ, ମାଦଳ, ମୃଦଙ୍ଗ, ତବଲା, ବୀଣା, ତାନପୁରା, ସୀତା, ଯାହା ମଧ୍ୟ ଆପଣ ଦେଖିବେ ସେହି ବୃକ୍ଷର ଦାନ। ଶେଷରେ ଏତିକି କହିବି, ଜୀବନ ଯଦି ଏକ ଯାତ୍ରା, ତେବେ ସଙ୍ଗୀତ ତାର ସହଯାତ୍ରୀ। ଜୀବନରେ ତାଳ ଓ ଲୟ ଠିକ୍ ରହିଲେ ଜୀବନ ସୁନ୍ଦର ହୋଇଯାଏ। ଠିକ୍ ସେମିତି ସ୍ୱର ଛନ୍ଦ ମିଳିଗଲେ ଏକ ଅପୂର୍ବ ସଙ୍ଗୀତ ସୃଷ୍ଟି ହୁଏ। ସଙ୍ଗୀତମୟ ଜୀବନ ହିଁ ପ୍ରକୃତରେ ଆନନ୍ଦମୟ ଜୀବନ। ସମସ୍ତ ସଙ୍ଗୀତଜ୍ଞ, ଗୀତିକାର ଏବଂ କଳାପ୍ରେମୀ ସାହିତ୍ୟିକମାନଙ୍କୁ ଆଜିର ଦିନଟି ଉତ୍ସର୍ଗୀକୃତ। ତେବେ ଶୁଣିନେବା ଆଉ ଏକ ସୁମଧୁର ଗୀତ।

0: ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ଯାଦବ ସମାଜ ପକ୍ଷରୁ ମୂଷାପାଲିସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଯୁବ ଯାଦବ ସଂଗଠନ କର୍ମକର୍ତ୍ତା ଚୟନ କରାଯାଇଛି। ଜଙ୍ଗଲକ୍ଷୟ ହେବା ଯୋଗୁଁ ଏବେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ଗାଁମୁହାଁ ହେଉଛି। କୋକ୍ସରା ଫରେଷ୍ଟ ସେକ୍ସନ ଚିକିଲି ଗ୍ରାମରେ ଶନିବାର ଏକ ଭାଲୁ ଆତଙ୍କିତ ଖେଳାଇଥିଲା। ସକାଳୁ ସକାଳୁ ଗାଁ ଭିତରକୁ ହଠାତ୍ ପଶି ଆସିଥିଲା ଏକ ହିଂସ୍ର ଜଙ୍ଗଲୀ ଭାଲୁ। ସଇଁତଲା ବ୍ଲକ ଜିଙ୍କିଟୁଙ୍ଗରି ପଞ୍ଚାୟତ ଡୁକାଲଘାଟ ଗାଁରେ ଶୀତଳଷଷ୍ଠୀ ମହୋତ୍ସବରେ ଶନିବାର ସମ୍ପନ୍ନ ହୋଇଯାଇଛି। ଜୟପାଟନା ବ୍ଲକ ଭଇଁରିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦଳୀବାହାଲି ଗ୍ରାମରେ ମାଉଲି କ୍ରିକେଟ କପ୍ 2026 ଉଦ୍ଯାପିତ କରାଯାଇଛି।

ଆଉ କିଛି ଖବର ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପୁରୁଣାପଡ଼ାରେ ଶ୍ରୀ ବାଲୁକିଶ୍ୱର ମହାଦେବଙ୍କ ବିବାହ ମା ପାର୍ବତୀ ଦେବୀଙ୍କ ସହ ମା ଆଡ଼ମ୍ବରରେ ସମ୍ପନ୍ନ ହୋଇଥିଲା। ପ୍ରଭୁ ବାଲୁକିଶ୍ୱର ମହାଦେବଙ୍କ ପିତାମାତା ଭାବେ ପୁରୁଣାପଡ଼ା ନିବାସୀ କମ୍ବୁପାଣି ପରିଡ଼ା ଏବଂ ବିଜୟଲକ୍ଷ୍ମୀ ପରୀକ୍ଷା କମ୍ବୁପାଣି ପରୀକ୍ଷା ଏବଂ ବିଜୟଲକ୍ଷ୍ମୀ ପରୀକ୍ଷା ମା ପାର୍ବତୀ ଦେବୀଙ୍କ ମାତା ପିତା ଭାବେ ପୁରୁଣାପଡ଼ା ନିବାସୀ ଗୌରହରି ପ୍ରଧାନ ଓ ପ୍ରତିମା ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିଲେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 11:10:35 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସୁଗମ ସଙ୍ଗୀତ ଶୁଣିବେ 12:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ଦତ୍ତ, ମୋନାଲିସା ପଣ୍ଡା, ଗୋପାଳକୃଷ୍ଣ ବେହେରା, ସୁପ୍ରଭା ପାଢ଼ୀ, ଧନଞ୍ଜୟ ଶତପଥୀ। ଚାଷର କଥା ରହିଛି 1:10। ଓଡ଼ିଆ ଆଲବମ୍ର ଗୀତ ପ୍ରଚାର କରିବୁ 1:20। 2:45 ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଭବାନୀପାଟଣା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବୁ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ 12:30। ସେତେବେଳେ ଯେ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଲକ୍ଷ୍ମୀନାରାୟଣ ଦତ୍ତ, ଗୀତ ରଚନା ଡକ୍ଟର କୃତିବାସ ନାୟକ।

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ୍, ପାତଲଘଣ୍ଟା, ସାରୁ ଆରୁ, ଲଇନି। ତ ଏଇସବୁ ଚାଷ କରବାର୍ ସନେ ସନେ କିଛି ଆମର୍ ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ସେମାନେ ଆର୍ ଗୁଟେ ବାଟେ ବି ଇ ଧାନ ଚାଷ କରିଥିସନେ। ଦିନକେ ଦିନ ଯେନ୍ ଜଳବାୟୁ ପରିବର୍ତ୍ତନ ହଉଛେ ତାର୍ ସନେ ତା ବଢ଼ବାକେ ବି ଲାଗିଛେ। ଆର୍ ଏନ୍ତା ଭିନ୍ନ ଭିନ୍ନ କାରଣରୁ ଆମର୍ ଚଉଲ୍ ଉତ୍ପାଦନ ଧୀରେ ଧୀରେ କମତେଲ ଆସବାକେ ଲାଗିଛେ। ଇଟା ଆମର୍ ଚାଷୀ ଦାଦାମାନଙ୍କର ଲାଗି ଗୋଟେ ଖୁବ୍ ବଡ଼ ମୃଦୁଖା ଇଟା। ଏହି ପାଶେ ଜଳବାୟୁ ଠିକ୍ ନେଇ ରହିଲା ବୋଇଲେ ତାର ପ୍ରଭାବ ନେ ଭବିଷ୍ୟତ ନେ ଧାନ ଉତ୍ପାଦନ କମିଯିବା ଆରୁ ବଡ଼ ଭାରି ଗୋଟେ ଖାଦ୍ୟ ସଙ୍କଟ ଦେଖାଯିବା, ଏ ଭଳିଆ ଆଶଙ୍କା ଆମର ବୈଜ୍ଞାନିକ ଆଜ୍ଞାମାନେ କହୁଛନେ। ତ ଏ ସମସ୍ୟାର ସମାଧାନ କାର୍ଯ୍ୟ ବୋଲିକରି ଭବିଷ୍ୟତ ନେ ଯେନ୍ତା ଲୋକମାନଙ୍କେ ଖାଦ୍ୟର ଅଭାବ ନେଇ ହେବା, ସେଥିର୍ଲାଗି ବୋଲିକରି ଆମର ଚାଷୀ ଦାଦାମାନେ ଯଦି ବୈଜ୍ଞାନିକ ଉପାୟ ନେ ଧାନ ଉତ୍ପାଦନ ବୃଦ୍ଧି କରବାର ଲାଗି ଅଟା ଭିଡ଼ବେ ବୋଇଲେ ଏ ଧାନ ଉତ୍ପାଦନ ନିଶ୍ଚେ ବୃଦ୍ଧି ହେଇପାରବା। ଏବେ ଆମର ରାଇଜନେ ଇ ଡାଲୁଆ ଧାନ ଚାଷ କରାଯାଉଛେ। ଇ ଧାନର ଅମଲ ବୃଦ୍ଧି ଲାଗି ଭିନ୍ନ ଭିନ୍ନ ବୈଜ୍ଞାନିକ କାରଣ ଭିତରୁ ଜଳ ନିୟନ୍ତ୍ରଣ ଇଟା ଗୋଟେ ଖୁବ୍ ବଡ଼ କଥା। ଇ ଡାଲୁଆ ଧାନ ଫସଲ ନୁ ଅଧିକା ଅମଲ ପାଇବାର ଲାଗତି ଆବଶ୍ୟକ ହେପାସେ ଆରୁ ଠିକ୍ ସମୟରେ ଜଳସେଚନ କରିଦେଇକରି ଫସଲକେ ପାନ ମଡ଼ାବାର ଆରୁ ଅଧିକା ପାନକେ ଯେନ୍ତା ବାହାରକେ ନିଷ୍କାସନ ପଦ୍ଧତି ନେ ବାହାର କରିଦେଇକରି ଗୋଟେ ସୁସ୍ଥ ପରିବେଶ ନେ ଫସଲ ଅମଲ କରବାର ପଦ୍ଧତିକେ ଏକା ଜଳ ନିୟନ୍ତ୍ରଣ କୁହାଯାଇସିଏ। ଠିକ୍ ଉପାୟ ନେ ଡାଲୁଆ ଧାନ ଫସଲ ଉପରେ ପାନକେ ନିୟନ୍ତ୍ରଣ କର୍ମା ବୋଇଲେ କମ୍ ଖର୍ଚ୍ଚାନେ ଶତକଡ଼ା 30% ଅଧିକା ଧାନ ଅମଲ କରିକରି ଆମର ଚାଷୀ ଦାଦାମାନେ ଲାଭେ ରହିବେ। ଏ ଜଳ ନିୟନ୍ତ୍ରଣ କରବାର ଦ୍ୱାରା କେନାଲର ଉପର ଭାଗ ନେ ଜମିନେ କମ୍ ପାଣିର ଆବଶ୍ୟକ ହେଇଥିସିଏ। ପାନ ନଷ୍ଟ ହେବାର କମିଯିବାରୁ କେନାଲର ତଲ ଭାଗର ଚାଷୀ ଚାଷ ଲାଗି ତାର ଆବଶ୍ୟକ ହିପାସେ ପାନ ପାଇପାରସିଏ। ଏନ୍ତା ହେବା ବୋଇଲେ ଜମିର ସ୍ୱାସ୍ଥ୍ୟ ଆରୁ କୃଷି କ୍ଷେତ୍ରର ପରିବେଶ ବି ଭଲ ରହିଛି। ଯଦି ଦେଖମା ବୋଇଲେ ପାନ ଆମର ରାଇଜ ଲାଗି ଇଟା ଗୋଟେ ସୀମିତ ଜାତୀୟ ସମ୍ପଦ, ଆମେ ସଭେ ଇଟା ନିୟନ୍ତ୍ରଣ କରବାର ନିହାତି ଆବଶ୍ୟକ। ସେନ୍ତା ଏବେ କଥା ଆସୁଛି ଇ ଡାଲୁଆ ଧାନର କିସମ ସବୁ କାଁ କାଁ ଇଟା, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ତ ଇ କିସମ ମାନେ ହେଲା ଲଲାଟ, IR 36, IR 64, ନବୀନ, ପାରିଜାତ, ଖଣ୍ଡଗିରି ଆରୁ

ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ପାମେଲା ଜେନ, ଗୀତ ରଚନା ସପନ ବାନାର୍ଜୀ।

0: आकाशवाणी भवानी पाटना सबुबेले आपणंक सेवारे।
1: आकाशवाणी भवानी पाटना समय वर्तमान दिन गोटाए बाजी 50 मिनिट हेबाक जाउछि। आमर परवर्ती कार्यक्रम ओडियारे संवाद रिले करी प्रचार करुछु आकाशवाणी कटक केन्द्रु। परे परे शुणिबे मिड डे न्यूज ओ दोपहर समाचार आकाशवाणी दिल्लीरु ओ तापरे शुणिबे आंचलिक संवाद आकाशवाणी कटक केन्द्रु।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ଦ୍ୱିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
3: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥା କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲ ପର ଯୋଗ ଜନ ଜନ ତକ ପହଞ୍ଚନା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେଁ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ। ଏ ଯୋଗ କୋ ଆପଣେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି, ସ୍ୱସ୍ଥ ପରିବାର, ସ୍ୱସ୍ଥ ସମାଜ, ସ୍ୱସ୍ଥ ରାଷ୍ଟ୍ର ଓ ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପଣା ଯୋଗଦାନ ଦେଙ୍ଗେ।
2: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା

0: ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
1: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच

0: ପ୍ରତିନିଧି ମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions 3 indigenously built Indian Navy platforms in Kolkata, says special steps being taken to enhance domestic defense production capacity. NEET UG re-examination underway at over 5,000 centers across the country and 14 centers abroad amid tight security. U.S. Vice President J.D. Vance and Iranian Parliament Speaker M.B. Ghalibaf arrived in Switzerland to hold peace talks as Tehran closes Strait of Hormuz again. IMD forecast extremely heavy rainfall over North Bengal and Sikkim today. And in cricket, India have set a target of 378 runs for Sri Lanka in final match of Tri-Nation A series in Dambulla, where Suryavanshi smashes fastest half century of List A format in just 11 balls. Prime Minister Narendra Modi today emphasized yoga's role in providing pathway from mental wellness to physical wellness. The Prime Minister said this while leading the nation in observing the International Day of Yoga from Kolkata's Red Road. Participating in the Common Yoga Protocol session this morning, Mr. Modi performed yoga alongside thousands of practitioners at the iconic venue.
2: Yoga keval हमारे शारीरिक स्वास्थ्य पर ही फोकस नहीं करता। योग मानसिक स्वास्थ्य से शारीरिक स्वास्थ्य का मार्ग दिखाता है। इसलिए योग के विषय में युक्त चेष्टस्य कर्मसु कहा गया है, यानी हमें क्या करना चाहिए, क्या नहीं करना चाहिए, इसका बोध। ये बोध हमारे जीवन में शांति का स्रोत तो बनता ही है, इससे विश्व शांति का मार्ग भी खुलता है।
1: Highlighting the International Yoga Day theme for the year, Yoga for Healthy Aging, Mr. Modi said that yoga is not just a physical exercise and is not restricted to any age group, but it is an expression of human spirit.
2: When we speak of yoga for healthy aging, it means that we can work to ensure that age does not reduce human potential. Yoga can help human life to aspire for constant growth. Our target must be to be more flexible at 40 than we were at 20. Our target must be to be more energetic at 50 than we were at 30. Our target must be to be more resistant to lifestyle disease at 70 than we were at 50. This is where yoga can help us.
1: President Draupadi Murmu also performed yoga at the Garrison Ground in

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ।

0: ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
0: ସୂଚନା ଅନୁଯାୟୀ 2015 ମସିହାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟନାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
2: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି, ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551ଟି ସହରରେ 5,454ଟି ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27ଟି ସହରରେ

132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10ଟି ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ତାରିଖ ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,770, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ଏବଂ ଆଜି ଅନୁଷ୍ଠିତ ହେଉଛି NTA ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଏୟାରଲିଫ୍ଟ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ, ଗୀତ ରଚନା କୁମାର, ସଙ୍ଗୀତ ପରିଚାଳନା ଅମଲ ମଲ୍ଲିକ।

ପରବର୍ତ୍ତୀ ଗୀତଟି ନେଇଛୁ ସିଂହମ୍ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଓ ଅଜୟ। ଗୀତ ରଚନା କରିଛନ୍ତି ସ୍ୱନନ୍ଦ କିର୍କିରେ। ସଙ୍ଗୀତ ପରିଚାଳନା ଅଜୟ ଅତୁଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ରେଡ଼ି କଥାଚିତ୍ରର। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ତୁଳସୀ କୁମାର ଓ କେକେ। ଗୀତ ରଚନା କରିଛନ୍ତି ନୀଲେଶ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରୀତମ।

0: आपने ट्यून किया है आकाशवाणी दिल्ली का एफएम गोल्ड चैनल 100.1 मेगाहर्ट्ज़ पर।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:20। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଝୁମର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ଦୀନବନ୍ଧୁ ମୁଣ୍ଡା ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ 8:00। ହିନ୍ଦୀ ଭକ୍ତିଗୀତ ଶୁଣିବେ 8:15। 8:30 ସ୍ପୋର୍ଟ ସ୍କାନ୍, 9:15 ସ୍ପଟ୍ ଲାଇଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ପ୍ରଚାର କରିବୁ ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 10:00। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ବଂଶୀବାଦନ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ରାଗ ୟମନ। 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣି ଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

0: ବାକି ସେକେଣ୍ଡେରୀ ଲେଭେଲ ବା ଟେର୍ସିଲି ଲେଭେଲ ଯେଉଁଟା ଆମେ ରିଫରାଲ ପେସେଣ୍ଟ ଗୁଡ଼ାକ ହାୟର ଫେସିଲିଟି ଦରକାର ପଡ଼ୁଛି, ସେଥିପାଇଁ ଆୟୁଷ୍ମାନ ଭାରତ କାର୍ଡ଼ ଯେଉଁଟା ଯାହାଦ୍ୱାରା ହେଲ୍ଥ ଇନ୍ସୁରାନ୍ସ ଦିଆଯାଉଛି, ବିଭିନ୍ନ ପ୍ରକାର ଏମ୍ପେନେଲ ହସ୍ପିଟାଲ ଅଛନ୍ତି, ସେଇ ଏମ୍ପେନେଲ ହସ୍ପିଟାଲ ଫ୍ରି ଅଫ୍ ଟ୍ରିଟମେଣ୍ଟ ହେଇପାରିବ, ଆଉ ଲୋକଙ୍କ ପକେଟ୍ରୁ କେମିତି କମ୍ରୁ ଅତି କମ୍ରୁ ପଇସା କମ୍ ମାନେ ଅର୍ଥ ବିନିଯୋଗ ହେବ ତାର ପାଇଁ ଏ ଦୁଇଟା ଲେଭେଲରେ ଦୁଇଟା ପର୍ଯ୍ୟାୟରେ ଆମର ଏଇ ଯେଉଁ ଆୟୁଷ୍ମାନ ଭାରତ ଯୋଜନାଟା ଆରମ୍ଭ ହେଇଛି। ସେ ଯେଉଁ ଆୟୁଷ୍ମାନ ଭାରତ ଯେଉଁ କାର୍ଡ଼ କଥା କହିଲି ସେଇଟା ହେଉଛି ଆୟୁଷ୍ମାନ, ସେଇଟା ହେଉଛି ଜନ ଆରୋଗ୍ୟ ଯୋଜନା। ସେଇ ଜନ ଆରୋଗ୍ୟ ଯୋଜନାରେ ଆମର କେସ୍ ଫ୍ରି ଟ୍ରିଟମେଣ୍ଟ କଥା ମୁଁ ଯେଉଁ କହିଲି, ବିଭିନ୍ନ ଏମ୍ପେନେଲ ହସ୍ପିଟାଲ ଗୁଡ଼ାକ ଅଛି ଯେଉଁଟା ଆମର ଓଡ଼ିଶା ଭିତରେ ବି ଅଛନ୍ତି, ଓଡ଼ିଶା ବାହାରେ ବି ଅଛନ୍ତି, ସେଇ ହସ୍ପିଟାଲରେ କେମିତି ଲୋକ ମାନେ ହାୟର ଲେଭେଲ ଅଫ୍ ଟ୍ରିଟମେଣ୍ଟ ଚିକିତ୍ସା ଉଚ୍ଚତର ଚିକିତ୍ସା ପାଇପାରିବେ ସେଥିପାଇଁ ଏଇ ଯେଉଁ ବ୍ୟବସ୍ଥା କରାଯାଇଛି, ସମସ୍ତଙ୍କୁ ଆୟୁଷ୍ମାନ କାର୍ଡ଼ ଦିଆଯାଉଛି।
1: ବହୁତ ସୁନ୍ଦର କଥା ସାର୍। ଯେତେବେଳେ ଆୟୁଷ୍ମାନ ଭାରତର ଦୁଇଟି ଦିଗ ରହିଛି, ଯେ ପ୍ରଥମ ଦିଗଟି ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏବଂ ଦ୍ୱିତୀୟଟି ହେଉଛି ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ତେବେ ଯେଉଁ କହିଲେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଏଥିରେ ଜଣେ ରୋଗୀଙ୍କ ପାଇଁ ବା ସାଧାରଣ ଭାବରେ ଯେଉଁମାନେ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ କ'ଣ କ'ଣ ସବୁ ସୁବିଧା ରହିଛି ସାର୍?
0: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଯେଉଁଟା ଅଛି, ଯେଉଁଟା ବେସିକ ସର୍ଭିସେସ ଯେଉଁ ରହୁଛି ହେଲ୍ଥ ସର୍ଭିସେସ, ଯେମିତି ଆମର ଏଟାକୁ କୁହାଯାଉଛି କମ୍ପ୍ରିହେନ୍ସିଭ୍ ହେଲ୍ଥ ସର୍ଭିସ, ଯେଉଁଟା ମା ଆଉ ଶିଶୁ ପାଇଁ ଯେଉଁ ଚିକିତ୍ସା ରହୁଛି, ମା ଗର୍ଭବତୀ ତାର ENC PNC ହେଉଛି, ପିଲାମାନଙ୍କର ଯତ୍ନ କେମିତି ହେବ ତାର ପ୍ରତି ଯେଉଁ ପ୍ରାଇମେରୀ ଟ୍ରିଟମେଣ୍ଟ ଗୁଡ଼ାକ ସେଠି ଦିଆଯାଉଛି, ବିଶେଷ କରି ଇମ୍ୟୁନାଇଜେସନ୍ ଦିଆଯାଉଛି, ଆଉ ଯେଉଁମାନେ ରିସ୍କ ପେସେଣ୍ଟ ଅଛନ୍ତି ସେଇ ରିସ୍କ ପେସେଣ୍ଟ ମାନଙ୍କୁ ସେଠୁ ରିଫରାଲ କରାଯାଉଛି। ଦ୍ୱିତୀୟରେ ଆମର ଯେଉଁ ବିଭିନ୍ନ ପ୍ରକାର ଯୋଜନା ଚାଲିଛି, ବିଭିନ୍ନ ପ୍ରକାର ଯେଉଁ ରୋଗ ଅଛି NCD CD କମ୍ୟୁନିକେବୁଲ ଡିଜିଜ୍ ନନ୍ କମ୍ୟୁନିକେବୁଲ ଡିଜିଜ୍, ତାର ସ୍କ୍ରିନିଂ ହେଉଛି ସେଇ ଲେଭେଲରେ, ଆଉ ସେଇ ସ୍କ୍ରିନିଂ ମେଥଡ଼ରେ ଯେଉଁ ପେସେଣ୍ଟ ଡିଟେକ୍ଟ ହେଉଛନ୍ତି ସେଠି ଟେଷ୍ଟିଂ ବି ହେଉଛି, ଆଉ ଟେଷ୍ଟିଂ ହେଲା ପରେ ଯାହା ସେଇଠି ଯେଉଁ ଚିକିତ୍ସା ମିନିମମ୍ ଚିକିତ୍ସା କରାଯାଉଛି, ଏବଂ ଯଦି ଦରକାର ପଡ଼ିଲେ ସେଇଟାକୁ ହାୟର ଇନଷ୍ଟିଚ୍ୟୁସନ୍ PSC ହେଉ କି CSC ହେଉ ବା ନିୟରେଷ୍ଟ SDH ହେଉ ବା DHHକୁ ସେଇଟା ରିଫର କରାଯାଉଛି। ତେଣୁ ଯେ ବେସିକ୍ ଯେଉଁ ସର୍ଭିସେସ୍ ଗୁଡ଼ାକ ଆଗରୁ PSC ଲେଭେଲରେ ଦିଆଯାଉଥିଲା, ସେଇ ବେସିକ୍ ହେଲ୍ଥ ସର୍ଭିସେସ୍ ଗୁଡ଼ାକ ବର୍ତ୍ତମାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ଦିଆଯାଉଛି।
1: ବହୁତ ସୁନ୍ଦର ପଦକ୍ଷେପ ସାର୍। ତେବେ ଯେଉଁ ସୁବିଧା ଗୁଡ଼ିକ କଥା କହିଲେ, ଏ ବାବଦରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ଏବଂ ସମସ୍ତେ ତାର ସୁବିଧା ନେବାର ସମୟ ଆସିଯାଇଛି। ତେବେ ଏଇ ଯେଉଁ କାର୍ଯ୍ୟକ୍ରମଟି ରହିଲା ସାର୍ ଆୟୁଷ୍ମାନ ଭାରତ, ଏହା କେବେଠୁ କାର୍ଯ୍ୟକାରୀ ହୋଇଛି?
0: ଏଇଟା ଆମର 2017 ହେଲା, କିନ୍ତୁ ଇମ୍ପ୍ଲିମେଣ୍ଟ ହେଲା ଆମର ଯେଉଁ 2017 ଯେଉଁ ନ୍ୟାସନାଲ ହେଲ୍ଥ ପଲିସି ଯେଉଁଟା ଇଣ୍ଟ୍ରୋଡ୍ୟୁସ୍ ହେଲା ସେଇ ପଲିସିରେ ଏଇଟା ରେକମେଣ୍ଡେସନ୍ ଥିଲା, ଆଉ 2018 ଆପଣଙ୍କର ଏଇ ଯେଉଁ ସ୍କିମ୍ଟା ଯେଉଁଟା ଇମ୍ପ୍ଲିମେଣ୍ଟ ହେଲା, ଆଉ ସେଇ ଦିନଠୁ ଏଇ ଦୁଇଟା ଯୋଜନାର ଏକ୍ଜିକ୍ୟୁସନ୍ ବର୍ତ୍ତମାନ ବି ଚାଲିଛି।
1: ନିଶ୍ଚିତ ଭାବରେ ସାର୍, ଯେଉଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମଟି ସମସ୍ତ ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖିକି ଆରମ୍ଭ କରାଯାଇଛି, ସମସ୍ତେ ଏଥିରେ ସାମିଲ ହୋଇକି ତାର ସୁବିଧା ନେବା କଥା। ତେବେ ଯେତେବେଳେ ସୁବିଧାର କଥା ଆସୁଛି ସାର୍, ସେତେବେଳେ ଆମେ ଦ୍ୱିତୀୟ ଦିଗ ବା ଯେଉଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କଥା ଆସୁଛି, ସେଠି ଆପଣ କହୁଥିଲେ ଗୋଟେ ଆମକୁ ଆୟୁଷ୍ମାନ କାର୍ଡ଼ଟେ ମିଳୁଛି, ସେ କାର୍ଡ଼ଟି ପାଇବାକୁ ଆମକୁ କ'ଣ ସବୁ କରିବାକୁ ପଡ଼ିବ ସାର୍?
0: ସେଇଟା ବର୍ତ୍ତମାନ ଆମର ମିଶନ ମୋଡ଼ରେ ଚାଲିଛି, ବର୍ତ୍ତମାନ କାର୍ଡ଼ ଗୁଡ଼ାକ ସେ ଅନଲାଇନ୍ ଏଣ୍ଟ୍ରି ହେଇକରି ଯେଉଁମାନେ ବିଶେଷ କରି ଯେଉଁମାନଙ୍କର ଇଏ କାର୍ଡ଼ ଅଛି ଯେଉଁଟା, ତ ଯେଉଁମାନଙ୍କ ରେସନ କାର୍ଡ଼ ଅଲରେଡ଼ି ଅଛି ସେମାନେ ଏଲିଜିବୁଲ। ତ ଦୁଇ ପ୍ରକାର କାର୍ଡ଼ ଅଛି, ଗୋଟେ ହେଲା ଆୟୁଷ୍ମାନ କାର୍ଡ଼, ଆଉ ଗୋଟେ ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼। ତ ଯେଉଁମାନେ 70 ଅଧିକ ସେଇଠି ଆଉ ଏଇ ଯେଉଁ ଆମର ଯେଉଁ ରେସନ କାର୍ଡ଼ର ଆବଶ୍ୟକତା ପଡ଼ୁନାହିଁ, ସେଇଟା ଇରେସ୍ପେକ୍ଟିଭ୍ ଅଫ୍ ଇକୋନୋମିକ୍ କଣ୍ଡିସନ୍ ସମସ୍ତଙ୍କୁ ଦିଆଯାଉଛି, ଯେଉଁଟା ଗୋଟେ ବହୁତ ବଡ଼ ଜିନିଷଟା ସରକାରଙ୍କ ତରଫରୁ କରାଯାଇଛି। ତାଦ୍ୱାରା 70 ଅଧିକ ଜାତି ଧର୍ମ ବର୍ଣ୍ଣ ବୟସ ଆଉ ବୃତ୍ତି ଆଉ ଅର୍ଥନୀତି ନିର୍ବିଶେଷରେ ସମସ୍ତଙ୍କୁ ଦିଆଯାଉଛି। ତ ସେଥିପାଇଁ ଗାଁ ପର୍ଯ୍ୟନ୍ତ ଆଶାମାନଙ୍କର ଥ୍ରୁରୁ ତ ବିଭିନ୍ନ ପ୍ରକାର ଆମର ଅନଲାଇନ୍ ମାଧ୍ୟମରେ ଗାଁ ସ୍ତରରେ ଯାଇକରି ଆମର ଲୋକ ଅଛନ୍ତି ସେଇଠି ଲୋକଙ୍କୁ ଏଇ ଯେଉଁ କାର୍ଡ଼ ଯେଉଁ ଜେନେରେସନ୍ ହେଉଛି, କାର୍ଡ଼ ଜେନେରେସନ୍ ଲୋକ ପାଖକୁ ଯାଇକରି ସେଇଟା ଗାଁ ଭିଲେଜ୍ ଲେଭେଲରେ ହିଁ ଏଇଟା ଦିଆଯାଉଛି। ତ ଲୋକଙ୍କୁ ଆଉ ବ୍ଲକକୁ କିମ୍ବା ହେଡ଼କ୍ୱାର୍ଟରକୁ ଆସିବାକୁ ପଡ଼ୁନାହିଁ।
1: ନିଶ୍ଚିତ ଭାବେ ସାର୍, ଯେତେବେଳେ ଗାଁ ଲୋକଙ୍କ ପାଖରେ

0: ସୁବିଧାଟି ପହଞ୍ଚୁଛି, ସମସ୍ତେ ଏହାର ସୁବିଧା ନେବା କଥା, ସମସ୍ତେ ଏହାର ଲାଭ ଉଠାଇବା କଥା। ତେବେ ସାର୍, ଯେଉଁ ଆୟୁଷ୍ମାନ କାର୍ଡ଼ର କଥା କହିଲେ, ଆୟୁଷ୍ମାନ ବୟୋବନ୍ଧନ କାର୍ଡ଼ର କଥା କହିଲେ, ଏଥିରେ କେତେ ଟଙ୍କା ପର୍ଯ୍ୟନ୍ତ ଆମକୁ ସହାୟତା ମିଳିପାରିବ?
1: ଏଥିରେ ସମସ୍ତଙ୍କ ପାଇଁ ଗୋଟିଏ ଏକା ତାର ଇଏ ନିର୍ଦ୍ଧାରିତ ହେଇଛି, ସେଇଟା ହେଉଛି 5 ଲକ୍ଷ ରୁପିଜ୍ ପର୍ ଫ୍ୟାମିଲି। ତ ପ୍ରତି ଫ୍ୟାମିଲି ପିଛା 5 ଲକ୍ଷ ଟଙ୍କାର ବ୍ୟବସ୍ଥା ଅଛି। କିନ୍ତୁ ଆଗରୁ ଯେଉଁ କାର୍ଡ଼ ଥିଲା ଆପଣଙ୍କର, ଯେମିତି ଆମର ବିଜୁ କଲ୍ୟାଣ ଯୋଜନାରେ ଯେଉଁ ଥିଲା, ସେଥିରେ କ'ଣ ଡିଫରେନ୍ସ କ'ଣ ହେଲା, ସେଇଥିରେ ବି ସେ ସମାନ 5 ଲକ୍ଷ ଟଙ୍କା ଥିଲା। କିନ୍ତୁ ଡିଫରେନ୍ସ ହେଲା ଏଇଠି ଯେତେ ଫ୍ୟାମିଲିରେ ଯେତେ ମେମ୍ବର ଅଛନ୍ତି, ଏଇ ଯେଉଁ ଆୟୁଷ୍ମାନ କାର୍ଡ଼, ପ୍ରତ୍ୟେକ ଫ୍ୟାମିଲିକୁ କାର୍ଡ଼ଟା ମିଳିବ। ତାର ଉଦ୍ଦେଶ୍ୟ ହେଲା, ମନେକର ଗୋଟେ ଫ୍ୟାମିଲିରେ 2 ଜଣ କି 3 ଜଣ ଏକା ସାଙ୍ଗରେ ଗୋଟେ ଫ୍ୟାମିଲି ବିଭିନ୍ନ ହସ୍ପିଟାଲରେ ଟ୍ରିଟମେଣ୍ଟ ହେବାକୁ ଚାହୁଁଛନ୍ତି, ତାହେଲେ ସମସ୍ତଙ୍କ ପାଖରେ କାର୍ଡ଼ ରହିଲେ ସେମାନେ ମାନେ ଅତି ସହଜରେ ସେ ଚିକିତ୍ସା ହେଉଛି, ଯାହାଟା ଆଗରୁ ହେଉନଥିଲା। ଆଗରୁ ପରିବାର ପିଛା ଗୋଟେ ହିଁ କାର୍ଡ଼ ଥିଲା, ତେଣୁ ଗୋଟେ ମେମ୍ବର ଥରକ ମାତ୍ରେ ଗୋଟେ ମେମ୍ବର ହିଁ ଚିକିତ୍ସିତ ହୋଇପାରୁଥିଲେ। କିନ୍ତୁ ଏବେ ଯେଉଁ ଆୟୁଷ୍ମାନ କାର୍ଡ଼ ଦିଆଯାଉଛି, ସେଥିରେ କ'ଣ ହେଉଛି, ପ୍ରତ୍ୟେକ ଯେଉଁ ଫ୍ୟାମିଲିର ସମସ୍ତଙ୍କୁ କାର୍ଡ଼ଟା ଦିଆଯାଉଛି। ତ ଏକା ସାଙ୍ଗରେ ଜଣେ ଇଏ ହେଲେ ସମସ୍ତେ ଏକା ସାଙ୍ଗରେ ବି ଚିକିତ୍ସିତ ହୋଇପାରିବେ। ଦ୍ୱିତୀୟ ଯେଉଁ ବୟୋବନ୍ଧନା ଯେଉଁଟା ଅଛି, କେବଳ ହଜବ୍ୟାଣ୍ଡ ୱାଇଫ୍ଙ୍କର ସେଇଠି ରହୁଛି, ଯେଉଁମାନେ 70 ବର୍ଷରୁ ଅଧିକ ଥିବେ ସେମାନେ, ଆଉ ତାଙ୍କର ଯେଉଁ ଧର୍ମପତ୍ନୀ ଥିବେ ସେମାନେ ଏହାଦ୍ୱାରା ଚିକିତ୍ସିତ ହୋଇପାରିବେ।
0: ଏକା ସାଙ୍ଗରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିଶ୍ଚିତ ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସାର୍। ତେବେ ଯେଉଁ ଆୟୁଷ୍ମାନ କାର୍ଡ଼ର କଥା କହିଲେ, ଏଥିରେ କେବଳ ଆମେ ଓଡ଼ିଶା ଭିତରେ ଆମର ସ୍ୱାସ୍ଥ୍ୟ ସେବା କରାଇପାରିବା, ନା ଭାରତବର୍ଷର ଯେକୌଣସି ଡାକ୍ତରଖାନାରେ ଆମେ ସୁବିଧା ପାଇପାରିବା?
1: ଭାରତର ଅନେକ ହସ୍ପିଟାଲ ଏହାଦ୍ୱାରା ଏମ୍ପେନେଲ, ଯାହା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏମ୍ପେନେଲ କରିଛି, ନିର୍ଦ୍ଦିଷ୍ଟ ଯେ କେତେଟା ଅଛି ଯେଉଁଟା ହସ୍ପିଟାଲ ଅଛନ୍ତି, ତାହାଦ୍ୱାରା ଆମେ ଚିକିତ୍ସିତ ହୋଇପାରିବା। କେବଳ ଓଡ଼ିଶା ଭିତରେ ନୁହେଁ, ଓଡ଼ିଶା ବାହାରେ ବି ବହୁତ ହସ୍ପିଟାଲ ଅଛନ୍ତି, ସେ ଟାଇମ୍ ଟୁ ଟାଇମ୍ ସେ ଏମ୍ପେନେଲମେଣ୍ଟଟା ସଂଖ୍ୟା ବି ବଢ଼ି ବଢ଼ି ଯାଉଛି। ତ ଯେଉଁ ଏମ୍ପେନେଲ ହସ୍ପିଟାଲ ଯେଉଁଟା ଅଛି, ଯେଉଁଟା ଆମର ଓଡ଼ିଶା ଭିତରେ ହେଉ କି ବାହାରେ ହେଉ, ତାଦ୍ୱାରା ଆମେ ଚିକିତ୍ସା ହୋଇପାରିବୁ।
0: ଆପଣ ତ କହୁଥିଲେ ଯେ ଏହି କାର୍ଡ଼ ମାଧ୍ୟମରେ ଆମେ ଉଚ୍ଚତର ସ୍ୱାସ୍ଥ୍ୟ ସୁବିଧା ପାଇପାରିବା, ତେବେ ବିଶେଷ କରି ଆମର କେଉଁ କେଉଁ ରୋଗ ଗୁଡ଼ିକ ଏଥିରେ ଚିକିତ୍ସା କରାଯାଇପାରିବ, ସେଥିପାଇଁ କୌଣସି ସ୍ୱତନ୍ତ୍ର ନିୟମ ରହିଛି କି?
1: ନାଇଁ, ସେମିତି ସ୍ୱତନ୍ତ୍ର ନିୟମ, ଯେକୌଣସି ଆମର ଯାହା ବି ଆମର ଏମର୍ଜେନ୍ସି ଡିଜିଜେସ୍ ଗୁଡ଼ାକ ଅଛି, ତାଦ୍ୱାରା ଆମେ ଚିକିତ୍ସା ହୋଇପାରିବା କାହିଁକି। କିନ୍ତୁ ସେଥିରେ ଯେଉଁ ରହୁଛି 5 ଲକ୍ଷ ଭିତରେ ହିଁ ସେଇଟା ଖର୍ଚ୍ଚ ହୋଇପାରିବ, ଯାହା ବି ହେଉ, ଯେକୌଣସି ଚିକିତ୍ସା ବା ଯେକୌଣସି ରୋଗ ହେଉ ବା ରୋଗ ପାଇଁ ଯଦି କିଛି ସର୍ଜରୀ ଦରକାର କି ଆଉ କୌଣସି ପ୍ରୋସିଜର ଦରକାର, ଏଇ କାର୍ଡ଼ ମାଧ୍ୟମରେ ହେଇପାରିବ। କିନ୍ତୁ ପ୍ରୋଭାଇଡେଡ୍ ଦ୍ୟାଟ୍ ହସ୍ପିଟାଲ ସୁଡ୍ ବି ଏମ୍ପେନେଲ୍ଡ, ସେଇ ଯେଉଁ ହସ୍ପିଟାଲ ଆମେ ଚିକିତ୍ସା ହେବା ସେଇଟା ଏମ୍ପେନେଲ୍ ହେବା ଦରକାର।
0: ନିଶ୍ଚିତ ଭାବରେ ସାର୍, ଆପଣଙ୍କ ଠାରୁ ଯେଉଁ ଆମେ ତଥ୍ୟ ପାଉଛୁ, ଏହା ଆମ ସମସ୍ତ ଶ୍ରୋତାବନ୍ଧୁମାନଙ୍କ ପାଇଁ କାମରେ ଆସିବ। ତେବେ କଳାହାଣ୍ଡି ଜିଲ୍ଲାରେ ସାର୍, ଏହି ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମଟି କେମିତି ଚାଲିଛି?
1: ଆମେ ଜାଣିଥିବା ଯେ ଏଇଟା ଆଗରୁ ନଥିଲା, ଆଗରୁ ଯେଉଁ କାର୍ଡ଼ ଥିଲା ସେଇଟା ଆୟୁଷ୍ମାନ କାର୍ଡ଼ ନଥିଲା, ତାର ଗୋଟେ ଲିମିଟେସନ୍ ଥିଲା। କିନ୍ତୁ ବର୍ତ୍ତମାନ ବିଭିନ୍ନ କାର୍ଡ଼ର ସମସ୍ତେ ଯେଉଁ ହିତାଧିକାରୀ ସମସ୍ତ କାର୍ଡ଼ ପାଇନାହାନ୍ତି, ତ ଆମର ଫେଜ୍ ଅନୁଯାୟୀ କାର୍ଡ଼ ସବୁ ଆସୁଛି ଆମର ରାଜ୍ୟରୁ।
0: କଳାହାଣ୍ଡି କଥା ଯେତେବେଳେ ଚିନ୍ତା କରିବା ସାର୍, ସେତେବେଳେ କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳର କଥା ସବୁ ମନକୁ ଆସିଛି, ସେ ଲାଞ୍ଜିଗଡ଼ ହେଉ, ଥୁଆମୁର ରାମପୁର ହେଉ କି ମଦନପୁର ରାମପୁର ହେଉ, ସେ ଯେଉଁ ଉପାନ୍ତ ଅଞ୍ଚଳ ସବୁ ଅଛି, ସେଠିକାର ଲୋକଙ୍କୁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଆପଣଙ୍କ ତରଫରୁ କ'ଣ ସବୁ ପ୍ରୟାସ କରାଯାଉଛି ସାର୍?
1: ଲୋକଙ୍କ ଆମର ଯେଉଁ ଦେଖିବେ, ସବୁ ପ୍ରୋଗ୍ରାମର ପଛରେ ଗୋଟେ ଜିନିଷ ହେଉଛି ପିପୁଲ୍ସ ପାର୍ଟିସିପେସନ, ଲୋକଙ୍କର ସହଯୋଗିତା, ସହଭାଗିତା, ସହକାରିତା ଯଦି ନ ରହିବ ତାହେଲେ କୌଣସି ପ୍ରୋଗ୍ରାମ ସଫଳ ହୋଇପାରିବ ନାହିଁ। ସେଥିପାଇଁ ଲୋକ ଜାଣିବା ଦରକାର ଯେ ଏଇ କାର୍ଡ଼ ଦ୍ୱାରା ମୋର ଲାଭ କ'ଣ ହେବ, ସେଇଟା ଯଦି ଲୋକ ଜାଣିପାରିବେ ନାହିଁ, ଆଉ କେଉଁ କେଉଁ ବୟସର ଲୋକକୁ ଦିଆଯାଉଛି, ଯେମିତି ଆମର ଯେଉଁ ବୟୋବନ୍ଧନା କାର୍ଡ଼ ଯେଉଁଟା ଆୟୁଷ୍ମାନ, ସେଇଟା ଆଗରୁ ନଥିଲା, ବର୍ତ୍ତମାନ ଏଇ ସରକାର ପରିବର୍ତ୍ତନ ହୋଇସାରିଲା ପରେ ଏଇ ଯୋଜନାଟା ଆରମ୍ଭ ହୋଇଛି, ତେଣୁ ଲୋକ ଯଦି ନ ଜାଣିବେ ସେମାନେ ଆସିପାରିବେନି, ଏହାର ଯେଉଁ ଲାଭଟା ନେଇପାରିବେନି। ତାର ପାଇଁ ଆମର ICI ଆକ୍ଟିଭିଟି ହେଉଛି ବିଭିନ୍ନ ସ୍ତରରେ, ଆମର ଯେଉଁ ଆଶାମାନେ ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ ଆମର ଆଶା ଅଛନ୍ତି, ଆଉ ପ୍ରତ୍ୟେକ ଗାଁ ଆମର ସବ୍ସେଣ୍ଟ୍ରାଲ୍ ଲେବଲ୍ ଯେଉଁ CHO ମାନେ ଯେଉଁଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ସେମାନଙ୍କୁ ICI ମାଧ୍ୟମରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଯାଉଛି ଯେ ଏଇ ଯୋଜନା ଆମର ଅଛି, ଆଉ ତାଦ୍ୱାରା ଲୋକଙ୍କୁ ଆମେ ତାକୁ ଆମେ ସଚେତନ କରୁଛେ, ଆଉ ଲୋକ ବି ବୁଝିପାରିଲେନି ଜାଣିପାରିଲେଣି ଯେ ଏଇ କାର୍ଡ଼ର ତାର ମହତ୍ତ୍ୱ କ'ଣ।

0: ତେଣୁ ସଚେତନତାର ଆବଶ୍ୟକତା ରହିଛି। ତେଣୁ ବିଭିନ୍ନ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଦେଇକରି ଆମେ ସଚେତନ କରୁଛୁ। ଲୋକ ଯେମିତି 100% ବେନିଫିସିରୀ କେମିତି ସାଚୁରେସନ୍ ନେବେ, ସମସ୍ତେ କାର୍ଡ଼ ପାଇବେ, ଆଉ କାର୍ଡ଼ର କେମିତି ସୁବିଧା ନେବେ, ସେଥିପାଇଁ ଆମ ଡିପାର୍ଟମେଣ୍ଟଟା ପ୍ରଯତ୍ନଶୀଳ ରହିଛି।
1: ଯେତେବେଳେ ସାର୍ ଆୟୁଷ୍ମାନ କାର୍ଡ଼ ସମ୍ବନ୍ଧୀୟ କୌଣସି ବି ଅସୁବିଧା ହେଉଛି, ଆମକୁ ତାର ନିରାକରଣ ମଧ୍ୟ କରିବାକୁ ପଡିବ, ସେ କ୍ଷେତ୍ରରେ ସହାୟତା କରିବା ପାଇଁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ କଣ ସବୁ ସୁବିଧା ରହିଛି ଆଉ କେଉଁ କାର୍ଯ୍ୟାଳୟକୁ ଆମେ ଯୋଗାଯୋଗ କରିବା? ସାର୍,
0: ଜିଲ୍ଲା ସ୍ତରରେ ଆମର ଜଣେ କୋଡିନେଟର ଅଛନ୍ତି, ଡିଷ୍ଟ୍ରିକ୍ଟ କୋଡିନେଟର ଅଛନ୍ତି, PMJAY ଯୋଉ କୋଡିନେଟର କହୁଛନ୍ତି, ସେମାନେ ସେ ଏହାର କୋଡିନେଟ କରୁଛନ୍ତି। କୌଣସି ଯଦି କିଛି ଅସୁବିଧା ହେଲେ ତାଙ୍କ ଥ୍ରୁରୁ ହିଁ ଆମେ ଷ୍ଟେଟ୍କୁ ଜଣାଉଛୁ, ଷ୍ଟେଟ୍ରୁ ହିଁ ନେସେସରୀ ଥ୍ରୁ ଇନଫର୍ମେସନ୍, ଏଇ କାର୍ଡ଼ରେ ଯଦି କିଛି ପରିବର୍ତ୍ତନ ହେଲା କି କ'ଣ ଅସୁବିଧା ହେଲା ତାହେଲେ ସେଇ କୋଡିନେଟର ତରଫରୁ ଏହାର କିଛି ତା'ର ବାଟ ଖୋଜିକରି ତା'ର ସମାଧାନ କରାଯାଉଛି। ତେଣୁ ଆମର ଡିଷ୍ଟ୍ରିକ୍ଟ ଲେଭେଲରେ ଗୋଟେ ଆମର ଗିଭିନ୍ ସେଲ୍ ଯେଉଁ ସେଲ୍ ଅଛି, ସେଇ ସେଲ୍ରେ ଲୋକେ ତା ବିଷୟରେ ଏପିଲ୍ ବି କରିପାରିବେ।
1: ବହୁତ ବଢ଼ିଆ ସୁବିଧା ସାର୍। ତେବେ କାର୍ଯ୍ୟକ୍ରମ ଶେଷରେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ଶ୍ରୋତା ବନ୍ଧୁମାନେ ଆପଣଙ୍କୁ ଶୁଣୁଛନ୍ତି, କ'ଣ କହିବେ ଯେଉଁମାନେ କୌଣସି କାରଣରୁ ଏଯାଏଁ ସାମିଲ ହୋଇନାହାନ୍ତି କିମ୍ବା ଯେଉଁମାନେ ସାମିଲ ହୋଇଛନ୍ତି, କିଭଳି ଭାବରେ ଏହାର ପ୍ରୟୋଗ କରିବେ ଏବଂ ବ୍ୟବହାର କରିବେ?
0: ଆମେ ଜାଣିଥିବା ସ୍ୱାସ୍ଥ୍ୟ ହିଁ ସମ୍ପଦ, କିନ୍ତୁ ସେତେବେଳେ ଆମେ ଜାଣିପାରିବା ଯେତେବେଳେ ଆମେ ରୁଗ୍ଣ ହେଇ ଯେତେବେଳେ ଆମେ ହସ୍ପିଟାଲରେ ଏଣ୍ଟ୍ରି ହେଉଛୁ ସେତେବେଳେ ସ୍ୱାସ୍ଥ୍ୟର ମହତ୍ତ୍ୱଟା ଆମେ ବୁଝିପାରୁଛୁ। ତେଣୁ ସ୍ୱାସ୍ଥ୍ୟଟାକୁ ସବୁବେଳେ ଯଦି ଆମେ ଠିକ୍ ରଖିବା ଆଉ ତାର ପାଇଁ ସରକାରଙ୍କର ଯେଉଁ କାର୍ଯ୍ୟକ୍ରମ ଚାଲିଛି ସେହି କାର୍ଯ୍ୟକ୍ରମକୁ ଆମେ ସମସ୍ତେ ଜାଣିବା ଏବଂ କାର୍ଯ୍ୟକ୍ରମରେ ସାମିଲ ହେବା, ସାମିଲ ହେବା ଦ୍ୱାରା ଆମର ସରକାରଙ୍କର ଯାହା ବି ସୁବିଧା ଅଛି ସେହି ସୁବିଧାଟା ଆମେ ନେଇପାରିବା, ଆମର ପରିବାର ବି ନେଇପାରିବେ, ଆମର ବନ୍ଧୁ ସ୍ୱଜନ ବର୍ଗ ଯେତେ ବି ଅଛନ୍ତି ତାଙ୍କୁ ବି ଆମେ ଜଣାଇବା ଯେ ସରକାରଙ୍କ ଏମିତି ସବୁ କାର୍ଯ୍ୟକ୍ରମ ଅଛି, ତାଦ୍ୱାରା ଆମେ ବିଭିନ୍ନ ପ୍ରକାର ତାର ସୁଯୋଗ ରହିଛି, ତାର ସୁବିଧା ରହିଛି, ତାଦ୍ୱାରା ଆମେ ଉପକୃତ ହୋଇପାରିବା, ନିଜେ ସୁସ୍ଥ ରହିବା, ନିଜ ପରିବାରକୁ ସୁସ୍ଥ ରଖିପାରିବା ଆଉ ସମାଜକୁ ମଧ୍ୟ ଆମେ ସୁସ୍ଥ ରଖିବା।
1: ବହୁତ ସୁନ୍ଦର ବାର୍ତ୍ତା ସାର୍। ତେବେ ଆଜି ଆପଣ ଆମକୁ ସମୟ ଦେଲେ ଏବଂ ଭାରତ ସରକାରଙ୍କ ପକ୍ଷରୁ ପ୍ରଚଳିତ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଉପରେ ଏତେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କଲେ ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର ସାର୍।
0: ନମସ୍କାର।
2: ଶ୍ରୋତା ବନ୍ଧୁ, ଆପଣମାନେ ତ ଶୁଣିଲେ ଆୟୁଷ୍ମାନ ଭାରତ ଯୋଜନାର ବିଭିନ୍ନ ଦିଗ ଓ ତାର ଉପକାରିତା ଉପରେ। ତେବେ ଆସନ୍ତୁ ବର୍ତ୍ତମାନ ଶୁଣିବା ଜଣେ ହିତାଧିକାରୀଙ୍କ ପାଖରୁ ଏହାର ଉପଯୋଗିତା ବିଷୟରେ।
1: ଆଜ୍ଞା ନମସ୍କାର।
3: ନମସ୍ତେ।
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
3: ପରିଚୟ ଭକ୍ତ ଚରଣ ବାଗ, କର୍ମରେ ଟେଲରିଂ କରେ ଏବଂ ଘର ହେଉଛି ଷ୍ଟେଚୁପଡ଼ା ଭବାନୀପାଟଣା।
1: ତ ଆପଣଙ୍କଠୁ ଆମେ ଜାଣିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଛି, ତ ଆପଣ କେନ୍ଦ୍ର ସରକାରଙ୍କର ଯେଉଁ ଯୋଜନାଟି ରହିଛି ଆୟୁଷ୍ମାନ ଭାରତ ଯୋଜନା, ଏ ସମ୍ପର୍କରେ କ'ଣ ଜାଣିଛନ୍ତି?
3: ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ମୁଁ ଉପକୃତ ମଧ୍ୟ ହୋଇଛି। ଏହାରି ଆମକୁ 5 ଲକ୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଚିକିତ୍ସାର ସୁବିଧା ମିଳୁଅଛି। ତାପରେ ପରେ କ୍ୟାସଲେସ୍ ସୁବିଧା ଅଛି, ଆମକୁ ପଇସା ବାହାର କରିବାକୁ ପଡ଼େନି। ମୁଁ ମୋର ଗୋଡ଼ ଭାଙ୍ଗିଥିବା ସମୟରେ ପ୍ରଥମେ ସରକାରୀ ହସ୍ପିଟାଲ ଯାଇଥିଲି, ସରକାରୀ ଡାକ୍ତରଖାନାରେ ଭିଡ଼ ବହୁତ ଥିଲା, ସେଥିପାଇଁ ଆମେ ବେସରକାରୀ ଡାକ୍ତରଖାନା ପଳେଇଥିଲୁ। ସେଠାରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଡ଼ ଦେଖାଇ ଆମେ ତାର ସୁବିଧା ପାଇପାରିଥିଲୁ ଏବଂ ଅତି ସୁନ୍ଦର ଭାବରେ ମୁଁ ଉପକୃତ ହୋଇପାରିଥିଲି।
1: ବହୁତ ସୁନ୍ଦର କଥା ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଆପଣ ଯେଉଁ ଆୟୁଷ୍ମାନ କାର୍ଡ଼ଟି ପାଇଛନ୍ତି ତାହାକୁ ବ୍ୟବହାର କରିକି ଆପଣ ଆପଣଙ୍କର ଗୋଡ଼ର ଚିକିତ୍ସା ପାଇଁ ଲଗାଇ ପାରିଛନ୍ତି। ତେବେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଏଇ ଯେଉଁ ଆୟୁଷ୍ମାନ କାର୍ଡ଼ଟି ଦେଲା ପରେ ଆପଣଙ୍କ ପାଖରୁ ସେମାନେ କିଛି ପଇସା ନେଲେ କି?
3: ନା, ପଇସା ପତ୍ର କିଛି ନେଇନାହାନ୍ତି, ଓଲଟା ଅତି ସୁନ୍ଦର ଭାବରେ ସୁବିଧାରେ ଆମକୁ ସହଯୋଗ କରିଛନ୍ତି।
1: ବହୁତ ସୁନ୍ଦର କଥା ଯେ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଆପଣ ନିଜର ଚିକିତ୍ସା କରିପାରିଛନ୍ତି। ତେବେ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି ଯେ ଆପଣ ଏଇ କାର୍ଡ଼ଟି ପ୍ରଥମେ କେମିତି ପାଇଲେ?
3: କାର୍ଡ଼ଟି କିପରି ଭାବରେ ମୋ ପାଖକୁ ଆସିଲା ମୁଁ ଜାଣିନି, କିନ୍ତୁ ମୁଁ ଘରେ ଥିଲି, କାର୍ଡ଼ଟା ମୋ ପାଖରେ ପହଞ୍ଚିଲା।
1: କେବଳ ଆପଣଙ୍କର ଅଛି ନା ଆପଣଙ୍କ ପରିବାରର ଅନ୍ୟମାନଙ୍କର ବି ଅଛି?
3: ଅନ୍ୟମାନଙ୍କର ବି ଅଛି। ଆମ ଘରେ 70 ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତି ଜଣେ ଥିଲେ, ତାଙ୍କ ପାଇଁ ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼ର ସୁବିଧା ହୋଇଥିଲା, ସେ କାର୍ଡ଼ଟି ମଧ୍ୟ ପହଞ୍ଚିଥିଲା।
1: ବହୁତ ସୁନ୍ଦର କଥା ଯେ ଆପଣଙ୍କ ପରିବାରର ପ୍ରତ୍ୟେକଟି ବ୍ୟକ୍ତି ଏହି ଯୋଜନା ମାଧ୍ୟମରେ ସାମିଲ ହୋଇଛନ୍ତି, ଆପଣଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ

0: ଚିକିତ୍ସା ପାଇଁ। ତେବେ ଆପଣଙ୍କୁ ପଚାରିବାକୁ ଚାହିଁବି, ଏଇ ଯେଉଁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଆପଣ ତ ଗୋଟେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଲେ, ତେବେ ଆପଣ କ'ଣ ଜାଣିଛନ୍ତି ଯେ ଏଇ କାର୍ଡ଼ଟି ଆଉ କେଉଁ କେଉଁ ଜାଗାରେ କାମରେ ଆସିପାରିବ?
1: ସମସ୍ତଙ୍କ କହିବା ଅନୁସାରେ କାର୍ଡ଼ଟି ଦେଶର ପ୍ରତ୍ୟେକ ଡାକ୍ତରଖାନାରେ କାମ ଦେବ ବୋଲି କହୁଛନ୍ତି, ଏବଂ ଆୟୁଷ୍ମାନ କାର୍ଡ଼ ଯୋଜନାଟା ପ୍ରତି ବ୍ୟକ୍ତି ବିଶେଷ ପାଇଁ ସ୍ୱତନ୍ତ୍ର ଭାବରେ ତିଆରି ହେଉଛି ବୋଲି ଶୁଣିବାକୁ ମିଳୁଛି। ଏହି ଆୟୁଷ୍ମାନ ଯୋଜନା ପାଇଁ ମୁଁ ଭାରତ ସରକାରଙ୍କୁ ପୁନର୍ବାର ଧନ୍ୟବାଦ ଦେବି ଏବଂ ପ୍ରଣାମ କରୁଛି।
0: ଯାହା ବି ହଉ ଆଜ୍ଞା, ଆପଣ ଭାରତ ସରକାରଙ୍କ ତରଫରୁ ପ୍ରାୟୋଜିତ ଏହି ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଏବଂ ଆପଣ ଆୟୁଷ୍ମାନ କାର୍ଡ଼ ପାଇଛନ୍ତି, ଯାହା ଆପଣଙ୍କୁ ଦେଶର ଯେକୌଣସି ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ କାମରେ ଆସିପାରିବ। ତେବେ ଆଜି ଆପଣ ଆମକୁ ସମୟ ଦେଲେ ଏବଂ ଆମ ସହ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ କଥାବାର୍ତ୍ତା ହେଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
1: ଏସବୁ ଦୃଷ୍ଟିରୁ ମୁଁ ପୁନର୍ବାର କହିବି, ମାନ୍ୟବର ପ୍ରଧାନ ସେବକ ମହୋଦୟ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ମହୋଦୟଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦେବି। ନମସ୍କାର।

ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟରେ ତ ଶୁଣିଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ। ତେବେ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଚିଠିଟିଏ ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତ ଦେଇପାରିବେ। ଆମ ନମ୍ବରଟି ହେଉଛି 8895994143। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି। ଆସନ୍ତା ଅଧ୍ୟାୟରେ ପୁଣି ଏକ ନୂଆ ଯୋଜନା ସହ ଉପସ୍ଥିତ ହେବୁ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଡିଲେଶ୍ୱର ରଣା, ନମସ୍କାର।

ନମସ୍କାର, ଶୁଭ ସନ୍ଧ୍ୟା ଯୁବବନ୍ଧୁ। ମନୋରଞ୍ଜନ ଭରା ଆଜିର ମନୋରଞ୍ଜନୀ ଅଗଣାକୁ ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣଙ୍କ ଗହଣରେ ମୁଁ ଅଛି, ରଚିତା ମେହେର। ଯୁବବନ୍ଧୁ, ପ୍ରତିଦିନ ଆମେ ନିଜ ନିଜ କ୍ୟାରିୟର, ପାଠପଢ଼ାର ଚାପ ଆଉ ବିଜ୍ଞାନ ଗଣିତର ଜଟିଳ ସମୀକରଣ ଭିତରେ ଏତେ ବ୍ୟସ୍ତ ହୋଇଯାଉଛେ, ଆମେ ନିଜ ଭିତରେ ଲୁଚି ରହିଥିବା କଳାକାରକୁ ଅଣଦେଖା କରିଦେଉ। କିନ୍ତୁ କଳା ଆଉ ସୃଜନଶୀଳତା କୌଣସି ନିର୍ଦ୍ଦିଷ୍ଟ ପରିସୀମା କିମ୍ବା ବିଷୟ ଭିତରେ ବାନ୍ଧି ହୋଇ ରହେ ନାହିଁ। ଯେତେବେଳେ ମସ୍ତିଷ୍କ ହିସାବ କରୁ କରୁ କ୍ଳାନ୍ତ ହୋଇପଡ଼େ, ସେତେବେଳେ ହୃଦୟ ନିଜ ପାଇଁ ଶାନ୍ତିର ବାଟ ଆପେ ଆପେ ଖୋଜିନିଏ। ହେଲେ ହୃଦୟର ସେହି ବାର୍ତ୍ତାକୁ ଖୁବ୍ କମ୍ ଲୋକ ଅନୁଭବ କରିପାରନ୍ତି। ଆଉ ସେହି ଶାନ୍ତିର ବାଟ ଯଦି ବଂଶୀ ଭଳି ଏକ ପାରମ୍ପରିକ ବାଦ୍ୟଯନ୍ତ୍ର ହୋଇଥାଏ, ତେବେ କଥା ହିଁ ନିଆରା।

ବଂଶୀର ନାଁ ନେଲେ ସମସ୍ତଙ୍କ ମନରେ ଛବିଟିଏ ଆଙ୍କି ହୋଇଯାଏ। ଛବିଟି ଖଣ୍ଡିଏ ଫମ୍ପା ବାଉଁଶ ନଳୀର। ହଁ, ସାଧାରଣତଃ ଦେଖିବାକୁ ଗଲେ ବଂଶୀ କେବଳ ଖଣ୍ଡିଏ ଫମ୍ପା ବାଉଁଶ ନଳୀ, କିନ୍ତୁ ଯେତେବେଳେ ଜଣେ ଶିଳ୍ପୀର ଓଠ ଏହାକୁ ଛୁଏଁ ଆଉ ନିଶ୍ୱାସର ପବନ ଏହା ଭିତର ଦେଇ ଗତି କରେ, ସେତେବେଳେ ସେହି ସାଧାରଣ ବାଉଁଶ ଖଣ୍ଡିକ ଏକ ସ୍ୱର୍ଗୀୟ ମୂର୍ଚ୍ଛନା ସୃଷ୍ଟି କରିଥାଏ। ସଙ୍ଗୀତ ଦୁନିଆରେ ବଂଶୀ ହେଉଛି ଏକ ପ୍ରାଚୀନ ଏବଂ ପ୍ରାକୃତିକ ବାଦ୍ୟଯନ୍ତ୍ର। ତା ଛଡ଼ା ବଂଶୀ ମଧ୍ୟ ହେଉଛି ସବୁଠାରୁ ସରଳ ବାଦ୍ୟଯନ୍ତ୍ର। ଏଥିରେ ନା ଅଛି କୌଣସି ମୂଲ୍ୟବାନ ତାର, ନା ଅଛି କୌଣସି ଆଧୁନିକ ଇଲେକ୍ଟ୍ରୋନିକ ସର୍କିଟ। ଖଣ୍ଡିଏ ବାଉଁଶ ନଳୀରେ ନିଜ ନିଶ୍ୱାସର ଯାଦୁ ଭରି ସେଥିରୁ ସ୍ୱରର ସୃଷ୍ଟି କରିବା କୌଣସି ଚମତ୍କାର ଠାରୁ କମ୍ ନୁହଁ। ଏହା ଏମିତି ଏକ କଳା ଯାହା ଶିଖିବା ପାଇଁ କେବଳ ଆଙ୍ଗୁଠିର ଚାଳନା ନୁହେଁ, ବରଂ ମନର ଏକାଗ୍ରତା ଆଉ ସମର୍ପଣ ଆବଶ୍ୟକ। ଯୁବବନ୍ଧୁ, ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଜଣେ ନିଆରା ବ୍ୟକ୍ତିତ୍ୱ, ଜଣେ ଯୁବ ବଂଶୀ ବାଦକ। ତେବେ ଆସନ୍ତୁ ଯୁବ ପ୍ରତିଭାଙ୍କର ସ୍ୱମୁଖରୁ ତାଙ୍କର ଯାତ୍ରା ବିଷୟରେ ଜାଣିବା ଆଉ ଶୁଣିବା ତାଙ୍କର ବଂଶୀରୁ କିଛି ଯାଦୁକରୀ ଧୁନ୍।

ବଂଶୀର ଏହି ସୁର ଶୁଣିଲା ପରେ ନିଶ୍ଚିତ ଭାବରେ ଆପଣମାନେ ଉତ୍ସାହିତ ଥିବେ ବଂଶୀବାଦକଙ୍କ ପରିଚୟ ଜାଣିବା ପାଇଁ। ତେବେ ଆସନ୍ତୁ ସ୍ୱାଗତ କରିବା ଆମର ଆଜିର ଯୁବ ପ୍ରତିଭା, ଆମର ଆଜିର ଅତିଥିଙ୍କୁ। ନମସ୍କାର।

0: नमस्कार ଭାଇ, ଆପଣଙ୍କୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ ତଥା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଅନେକ ଅନେକ ସ୍ୱାଗତ।
1: ନମସ୍କାର
0: ଭାଇ, ଆପଣ ଆପଣଙ୍କର ବିସ୍ତୃତ ପରିଚୟ ଆମ ଯୁବବନ୍ଧୁମାନଙ୍କୁ ଦେଇ ଦିଅନ୍ତୁ।
1: ମୋ ନାଁ ଲିଖନ ମେହେର, ମୁଁ ବଲ୍ୟାମାଲ ଗ୍ରାମର ଜୁନାଡ ବ୍ଲକରୁ ଆସିଅଛି।
0: ତେବେ ଭାଇ, ବର୍ତ୍ତମାନ ଆପଣ କ'ଣ କରୁଛନ୍ତି, କ'ଣ ପଢାପଢି ଚାଲିଛି?
1: ବର୍ତ୍ତମାନ ମୁଁ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ବିଏସ୍ସି ଏମ୍ଏସ୍ସି ଇଣ୍ଟିଗ୍ରେଟେଡ୍ କୋର୍ସ କରିଛି ମ୍ୟାଥମେଟିକ୍ସରେ, ଯେଉଁଟାକି କୋରାପୁଟରେ ଅଛି। ଆଉ ମୁଁ ମୋ ହାୟର ସେକେଣ୍ଡାରୀ ଏଜୁକେସନ୍ କମ୍ପ୍ଲିଟ୍ କରିଛି ଜବାହର ନବୋଦୟ ବିଦ୍ୟାଳୟ କଲାହାଣ୍ଡିରୁ।
0: ତେବେ ବର୍ତ୍ତମାନ ଆପଣ ମ୍ୟାଥମେଟିକ୍ସ ଅନର୍ସରେ ପାଠପଢା ଜାରି ରଖିଛନ୍ତି। ଭାଇ, ଆପଣ ଜଣେ ଖୁବ୍ ଦକ୍ଷ ବଂଶୀବାଦକ, କିନ୍ତୁ ଆମେ ସାଧାରଣତଃ ଦେଖୁ ଯେ ଆଜିକାଲିର ପିଲାମାନେ ଗିଟାର କିମ୍ବା କିବୋର୍ଡ ପ୍ରତି ବେଶୀ ଆକର୍ଷିତ ହୁଅନ୍ତି, କିନ୍ତୁ ଆପଣ ବଂଶୀବାଦନ ପ୍ରତି କେମିତି ଆକୃଷ୍ଟ ହେଲେ ସେ ବିଷୟରେ କିଛି କହିବେ?
1: ନବୋଦୟ ପଢିବା ଟାଇମରେ ଆମ ନବୋଦୟରେ ବହୁତ ସାରା ଇନ୍ଷ୍ଟ୍ରୁମେଣ୍ଟ ଥିଲା, କିନ୍ତୁ ଯେତେବେଳେ ଆମ ଭାଇ ଜଣେ ଇଭେଣ୍ଟ ଗୋଟେ ଫ୍ଲୁଟ୍ ବଜେଇଲେ, ସେ ଫ୍ଲୁଟ୍ ସାଉଣ୍ଡ ମୋ ମନକୁ ବହୁତ ଭଲ ଲାଗିଲା। ତ ସେତେବେଳେ ସେ ଫ୍ଲୁଟ୍ ସାଉଣ୍ଡକୁ ଶୁଣିକି ତାପରେ ମୁଁ ଭାବିଲି ଯେ ନା, ଏଇଟା ମୋତେ ଭଲ ଲାଗିଲା ଆଉ ଏଇଟା ମୋତେ ବି ଶିଖିବାର ଅଛି।
0: ତେବେ ଆପଣ ଆନୁଷ୍ଠାନିକ ଭାବରେ କୌଣସି ଗୁରୁଙ୍କ ଠାରୁ ବଂଶୀ ବାଦନ ପାଇଁ ତାଲିମ ନେଇଛନ୍ତି କି?
1: ନା, ସେମିତି କିଛି ଆନୁଷ୍ଠାନିକ ଭାବରେ ମୁଁ ବଂଶୀ କାହା ଠାରୁ ଶିଖିନି, କିନ୍ତୁ ଯେତେବେଳେ ମୁଁ ମୋ ସ୍କୁଲିଂ ଚାଲିଥିଲା ସେତେବେଳେ ଆମ ମ୍ୟୁଜିକ୍ ମ୍ୟାମ୍ ଆଉ ମ୍ୟୁଜିକ୍ ସାର୍ ଥିଲେ, ସେ ମୋତେ ବହୁତ ହେଲ୍ପ କରିଥିଲେ ମ୍ୟୁଜିକ୍ ଫିଲ୍ଡରେ ଭେରିୟସ୍ ଜିନିଷ ମ୍ୟୁଜିକ୍ ରିଲେଟେଡ୍ ଶିଖିବା ପାଇଁ, ଅଲସୋ ରିଲେଟେଡ୍ ଟୁ ଫ୍ଲୁଟ୍।
0: ଯେତେବେଳେ ଯିଏ ନିଜେ ନିଜେ କିଛି ଶିଖୁଛି ଅନେକ ଭୁଲ ମଧ୍ୟ ହେଉଥିବ, ତେବେ ସେହି ସମୟରେ ଆପଣ ଧୈର୍ଯ୍ୟ କେମିତି ଧରିଲେ, ଆପଣଙ୍କ ସେହି ନିରାଶାକୁ ଆପଣ କେମିତି ନିଜର ପ୍ରୋତ୍ସାହନର ଉତ୍ସ ଭାବରେ ବ୍ୟବହାର କଲେ ଏବଂ ବଂଶୀ ଶିଖିଲେ?
1: ଅବଶ୍ୟ ନିଜେ ନିଜେ ଶିଖିଲେ ଭୁଲ ହେବ, ନିରାଶା ବି ହେବ, କିନ୍ତୁ ଯେତେବେଳେ ଜଣେ ଠାନି ନିଏ କି ତାକୁ ସେ ଜିନିଷ କରିବାର ଅଛି, ତ ତା ମନରେ ଏମିତି ଆସିଯାଏ କି ନା, ମୋତେ ଏଇଟା ଶିଖିବାର ଅଛି, ତ ଭୁଲ ହଉ କିମ୍ବା ନିରାଶା ଆସୁ ମୁଁ ତାହା କରିକି ରହିବି।
0: ତେବେ ଆଗକୁ ତ କଥାବାର୍ତ୍ତା ଜାରି ରଖିବା, କିନ୍ତୁ ବର୍ତ୍ତମାନ ଆପଣଙ୍କର ସେହି ବଂଶୀରୁ ଆଉ ଗୋଟିଏ ବଂଶୀ ଧ୍ୱନି ଶୁଣିବା ପାଇଁ ଚାହିଁବୁ।

0: ବାହ ବହୁତ ସୁନ୍ଦର। ବର୍ତ୍ତମାନ ତ ଆପଣଙ୍କର ପାଠପଢା ଚାଲିଛି, ତେବେ ପାଠପଢା ଭିତରେ ଆପଣ ନିଜ ବଂଶୀ ଅଭ୍ୟାସ ବା ରିଆଜ ପାଇଁ ସମୟ କେମିତି ବାହାର କରନ୍ତି?
1: ଯେତେବେଳେ ଜଣଙ୍କର ଇଣ୍ଟରେଷ୍ଟ କିଛି ଜିନିଷ ଉପରେ ଥାଏ ତ ସେ ଯାହା ବି କରୁ ତା ଭିତରେ ସେଇ ଜିନିଷ କରିବା ଟାଇମ ମିଳି ଏକା ଯାଏ। ଯେମିତିକି ମୁଁ ମୋର ପାଠପଢା ଚାଲିଛି, କିନ୍ତୁ ଯେମିତି ମୋତେ ବଂଶୀ ବଜେଇବା ଭଲ ଲାଗେ ତ ସେଥିପାଇଁ ପାଠପଢା ସହ ସହ ଏକ୍ସଟ୍ରା ଟାଇମ କାଢିକି ବଂଶୀର ରିଆଜ କରିବାକୁ ସମୟ ମିଳିଯାଏ। ଏମିତି ନାହିଁ କି ଆମେ ଦିନସାରା 24 ଘଣ୍ଟା ପାଠ ପଢୁଛୁ, ତ ସେ ଭିତରୁ ଘଣ୍ଟେ 2 ଘଣ୍ଟା ରିଆଜ ପାଇଁ ସମୟ କାଢିବା କିଛି ବଡ଼ କଥା ନୁହେଁ। ଆଉ ପରୀକ୍ଷା ଟାଇମରେ ଏମିତି ହୁଏ କି ଆମ ଏକାଡେମିକ୍ସକୁ ଆମେ ଅଧିକ ଫୋକସ କରୁ, ସେ ଟାଇମରେ ମୁଁ ମୋ ବଂଶୀ ବଜେଇବାକୁ ଆଜ୍ କମ୍ପେୟାର ଟୁ ବାକି ଦିନ ଟିକେ କମିଯାଏ ରିଆଜ, ବଟ୍ ବଂଶୀର ରିଆଜ ମୁଁ ଛାଡ଼େନି, କଣ୍ଟିନ୍ୟୁ ଚାଲେ ଏଇଟା।

0: ତେବେ କୌଣସି ପ୍ରତିଯୋଗିତା ପାଇଁ ଯେତେବେଳେ ଆପଣ ଅଭ୍ୟାସ କରନ୍ତି, ପାଠପଢ଼ାକୁ କ୍ଷତି ପହଞ୍ଚେ କି? ଆଉ ସେ ସମୟରେ ଘର ଲୋକଙ୍କର ପ୍ରତିକ୍ରିୟା କିପରି ଥାଏ?
1: ପାଠ ପଢିବା ଓ ବଂଶୀ ରିୟାଜ ପାଇଁ ମୁଁ ସେପରେଟ ଟାଇମ ଦିଏ। ଏକାଡେମିକ୍ସ ପାଇଁ ଅଲଗା ଟାଇମ ଥାଏ ଆଉ ରିୟାଜ ପାଇଁ ଅଲଗା ଟାଇମ। ତ ସେ ରିୟାଜ ର ଟାଇମ ପାଠପଢ଼ାକୁ କିଛି ଏଫେକ୍ଟ କରେ ନାହିଁ। ଆଉ ରହିଲା ଘର କଥା, ଘରେ ମୋର ବହୁତ ସପୋର୍ଟିଭ, ମୁଁ ଯାହା କରେ ମୋ ଘରେ ବହୁତ ସପୋର୍ଟ କରନ୍ତି। ଆଉ ଏ ବଂଶୀ ବଜିବାକୁ ନେଇକି, କାରଣ ଏଇଟା ଗୋଟେ ବହୁତ ୟୁନିକ୍ ଇନ୍ଷ୍ଟ୍ରୁମେଣ୍ଟ ଯାହା ଲୋକ ବେଶୀ ଲୋକ ମାନେ ବଜାନ୍ତି ନାହିଁ। ତ ମୋ ଘରେ ଆଉ ମୋଟିଭେଟ କରନ୍ତି କି ଏଇଟା ଗୋଟେ ଇଣ୍ଡିଆନ କ୍ଲାସିକାଲ ଇନ୍ଷ୍ଟ୍ରୁମେଣ୍ଟ, ସୋ ଏଇଟା ଆମ କର୍ତ୍ତବ୍ୟ ଯେ ଆମ ଇଣ୍ଡିଆନ କ୍ଲାସିକାଲ ଜିନିଷକୁ ଆମକୁ ମେଣ୍ଟେନ କରିକି ଏଇଟାକୁ ଆଗକୁ ନେଇକି, ଆମ ୟୁଥର ଏଇଟା ରେସ୍ପନ୍ସିବିଲିଟି କି ଆମେ ଏଇଟାକୁ ଆଗକୁ ନେଇକି ଯିବା। ତ ସେଇଥିରେ ମୋ ଘରେ ବହୁତ ଖୁସି ଅଛନ୍ତି କି ମୁଁ ସେ କ୍ଲାସିକାଲ ଇନ୍ଷ୍ଟ୍ରୁମେଣ୍ଟକୁ ନେଇକି ମୋର ଲାଇଫ ଜର୍ଣ୍ଣିରେ ଏଇଟାକୁ କଣ୍ଟିନ୍ୟୁ କରିଛି ଆଉ ନିଜେ ବଜାଉଛି ଆଉ ଲୋକଙ୍କୁ ମୋଟିଭେଟ କରିଛି କି ଏଇଟା ଶୁଣ, ଏଇଟା ବଜାଅ।
0: ବାଃ, ବହୁତ ସୁନ୍ଦର କଥାଟିଏ କହିଲେ, ଏବଂ ଆମେ ମଧ୍ୟ ଚାହୁଁଛୁ ଯେ ଆପଣଙ୍କର ଏହି ବାର୍ତ୍ତାଟି ସମସ୍ତ ଯୁବପିଢ଼ିଙ୍କ ପାଖରେ ପହଞ୍ଚୁ, ସେମାନେ ମଧ୍ୟ ନିଜର କର୍ତ୍ତବ୍ୟ ଜାଣନ୍ତୁ, ଅନୁଭବ କରନ୍ତୁ। ତେବେ ଏହି ସୁନ୍ଦର ଉତ୍ତର ସହ ଆପଣଙ୍କ ବଂଶୀରୁ ଆଉ ଗୋଟିଏ ବଂଶୀ ଧ୍ୱନି ଶୁଣିବା ପାଇଁ ଚାହିଁବୁ।

0: ବାହ ତେବେ ଭାଇ, ଆପଣ କହିଲେ ଯେ ଆପଣ ବିଦ୍ୟାଳୟ ସମୟରୁ ହିଁ ଆପଣ ବଂଶୀ ବାଦନ ପ୍ରତି ଆକୃଷ୍ଟ ହେଲେ ଏବଂ ସେ ସମୟରୁ ହିଁ ଆପଣ ବଂଶୀ ବାଦନ କରୁଛନ୍ତି। ତେବେ ଆପଣଙ୍କର ଏହି ବଂଶୀ ବାଦନର ଯାତ୍ରାରେ ଆପଣ ଅନେକ ସ୍ଥାନରେ ଅନେକ ସଫଳତା ମଧ୍ୟ ପାଇଥିବେ। ଆପଣଙ୍କର ସେହି କୃତିତ୍ୱ ସମ୍ପର୍କରେ କିଛି ଶୁଣିବା ପାଇଁ ଚାହିଁବୁ।
1: ସ୍କୁଲରେ ପଢୁଥିଲା ଟାଇମରେ, ଯେହେତୁ କି ମୁଁ ନବୋଦୟରେ ପଢୁଥିଲି, ତ ମୁଁ ବିଭିନ୍ନ କମ୍ପିଟିସନରେ ମୁଁ ପାର୍ଟିସିପେଟ କରିଥିଲି। ଯେମିତିକି ଆମ ନବୋଦୟରେ କଲଚରାଲ କମ୍ପିଟିସନ ହୁଏ, ଆଉ ଇଣ୍ଟର ନବୋଦୟ କମ୍ପିଟିସନ ହୁଏ, ଯାହାକି ଆମେ କ୍ଲଷ୍ଟର କହୁ। ତ ବିଭିନ୍ନ କ୍ଲଷ୍ଟରରେ ମୁଁ ପାର୍ଟିସିପେଟ କରିଛି। କ୍ଲଷ୍ଟର୍ସରେ ଡିଫରେଣ୍ଟ ନବୋଦୟର ପିଲାମାନେ ଆସନ୍ତି ତାଙ୍କର ଟ୍ୟାଲେଣ୍ଟ ଦେଖିବା ପାଇଁ। ଯେମିତିକି ମୁଁ ଫ୍ଲୁଟ୍ ବଜାଏ, ତ ବିଭିନ୍ନ ପିଲାଙ୍କର ଡିଫରେଣ୍ଟ ଟ୍ୟାଲେଣ୍ଟ ଥାଏ, କେଉଁ କିଏ ଭାୟୋଲିନ୍ ବଜାଏ, କିଏ ତବଲା ବଜାଏ। ତ ସେ କ୍ଲଷ୍ଟରରେ ପାର୍ଟିସିପେଟ କରିକି ମୁଁ ଆମ ଜେଏନ୍ବି କଳାହାଣ୍ଡିର ନାଁ ରଖିଛି, ଆଉ ମୋତେ ବହୁତ ପ୍ରୋତ୍ସାହନ ମିଳିଛି ସେ କ୍ଲଷ୍ଟର କମ୍ପିଟିସନରେ। ଆଉ ମୁଁ ଡିଫରେଣ୍ଟ ଓପନ୍ ମାଇକ୍ ଇଭେଣ୍ଟରେ ବି ରିସେଣ୍ଟଲି ବଜେଇଥିଲି, ଯାହାକି ଆମ କୋରାପୁଟରେ ହେଇଥିଲା, ଆଉ ଆମ ଜୁନାଗଡ଼ରେ ହେଇଥିଲା। ୟୁନିଭର୍ସିଟି ଲେଭେଲରେ ବି ବହୁତ ସାରା କମ୍ପିଟିସନରେ ମୁଁ ପାର୍ଟିସିପେଟ କରିଛି, ଆଉ ବହୁତ ସାରା ପ୍ରାଇଜେସ୍ ମୁଁ ପାଇଛି। ରିସେଣ୍ଟଲି ମୁଁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଥ୍ରୁରୁ ୟୁବା ସଙ୍ଗମରେ ଗୁଜୁରାଟ ଯାଇଥିଲି। ଏହି ୟୁବା ସଙ୍ଗମ ସ୍କିମ୍ରେ ଗୁଜୁରାଟର ଯୁବ ପ୍ରତିଭାମାନେ ଆସିଥିଲେ ଓଡ଼ିଶାକୁ, ଆଉ ଓଡ଼ିଶାର ଯୁବାମାନେ ଯାଇଥିଲେ ଗୁଜୁରାଟକୁ। ଏଥିରେ ଆମ ଓଡ଼ିଶାର କଲଚର ଗୁଜୁରାଟ ସହ ଏକ୍ସଚେଞ୍ଜ ହେଲା, ଆଉ ଗୁଜୁରାଟର କଲଚର ଆମ ଓଡ଼ିଶା ସହ ଏକ୍ସଚେଞ୍ଜ ହେଲା। ସେଥିରେ ମୁଁ ଆମ ଓଡ଼ିଶାର କଲଚରକୁ ଫ୍ଲୁଟ୍ ମାଧ୍ୟମରେ ବଜେଇ ଗୁଜୁରାଟରେ ପରଫର୍ମ କରିଥିଲି।
0: ଭାଇ, ଆପଣ କହିଲେ ଆପଣ ଅନେକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି, ତେବେ ସେଠାରେ ବର୍ଷ ବର୍ଷ ଧରି ଗୁରୁଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ଆପଣ ସାମ୍ନା କରୁଥିବେ, ସେତେବେଳେ ଭୟ ଲାଗେ କି?
1: ଯେତେବେଳେ ମୁଁ କୋଉ ପ୍ରତିଯୋଗିତାକୁ ଯାଏ, ଯେତେବେଳେ ମୁଁ କୌଣସି ପ୍ରତିଯୋଗିତାକୁ ଯାଏ, ମୋତେ ଏଇଟା ଅବଶ୍ୟ ଦେଖିବାକୁ ମିଳିବ ଯେ ମୋ ଠାରୁ ଏହି କଳାରେ ଆଉ ନିପୁଣ ଲୋକମାନେ ଥିବେ, କିନ୍ତୁ ତାକୁ ଦେଖି ମୁଁ ଭୟ କରେ ନାହିଁ। ଓଲଟା ତାଙ୍କଠୁ ମୁଁ କିଛି ଆଉ ଶିଖିବା ପାଇଁ ଚେଷ୍ଟା କରେ, କାରଣ ଏହି କଳାରେ ସେମାନେ ମୋରୁ ଅଧିକ ନିପୁଣ, ତ ତାଙ୍କଠୁ ମୁଁ ବହୁତ କିଛି ଶିଖିପାରିବି। ଆଉ ଯେତେବେଳେ ସେମାନେ ପରଫର୍ମ କରନ୍ତି, ତ ମୁଁ ତାଙ୍କୁ ଧ୍ୟାନ ଦେଇକି ଶୁଣେ, ଆଉ ତାଙ୍କଠାରୁ ଟିପ୍ସ ନିଏ। ଯେତେବେଳେ ପ୍ରୋଗ୍ରାମ ସରିଯାଏ, ମୁଁ ତାଙ୍କଠାରୁ ଟିପ୍ସ ନିଏ କି ମୋ ଫ୍ଲୁଟ୍ କଳାରେ ମୁଁ ଆଉ କେମିତି ଆଉ ଭଲ କରିପାରିବି। ଆଉ ସେମାନେ ଯେତେବେଳେ ଷ୍ଟେଜରେ ବଜାନ୍ତି, ତ ତାଙ୍କଠୁ ଦେଖିକି ମୁଁ ଆଉ ମୋଟିଭେଟ୍।

0: କି ମୋ ଫ୍ଲୁଟ୍ କଳାରେ ଆଉ ମୁଁ କେମିତି ଆଉ ଭଲ କରିପାରିବି, ଆଉ ନିଜକୁ ଏହି କଳାରେ ଆଉ କେମିତି ଆଗକୁ ବଢେଇ ପାରିବି।
1: ଏକଦମ ଠିକ କଥାଟି କହିଲେ। ତେବେ ଭାଇ, ଆଗକୁ ବଢିବା ପୂର୍ବରୁ ଆପଣଙ୍କର ବଂଶୀରୁ ଆଉ ଗୋଟେ ବଂଶୀ ଧ୍ୱନି ଶୁଣିବା ପାଇଁ ଚାହେଁ।

0: ତେବେ ଆପଣ ଯେତେବେଳେ ମଞ୍ଚରେ ପରଫର୍ମ କରନ୍ତି ଆପଣଙ୍କର କୌଣସି ଭୁଲ ହୋଇଯାଏ କି?
1: ଯେତେବେଳେ ଆମେ ଷ୍ଟେଜରେ ପରଫର୍ମ କରୁ ତା ଆଗରୁ ଆମେ ବହୁତ ପ୍ରାକ୍ଟିସ କରିକି ଯାଇଥାଉ, କିନ୍ତୁ ବେଳେ ବେଳେ ହୋଇକି ଭୁଲ ହୋଇଯାଏ। କିନ୍ତୁ ଆର୍ଟିଷ୍ଟର ସେଇଟା କଳା କି ସେ ଭୁଲକୁ କେମିତି ସୁଧାରିବା, ସେ ଭୁଲକୁ ଷ୍ଟେଜରେ କେମିତି ଲାଇଭ ରେକ୍ଟିଫାଏ କରିବା, ସେଟା ଏକା ଗୋଟେ କଳାକାରର ଦକ୍ଷତାକୁ ଦେଖାଏ।
0: ତେବେ ଆପଣ କେମିତି ସେହି ଭୁଲକୁ ଷ୍ଟେଜରେ ସୁଧାରନ୍ତି?
1: ଯେତେବେଳେ ମୋତେ ଲାଗେ କି ମୁଁ ଷ୍ଟେଜରେ କିଛି ଭୁଲ କରିଦେଲି, ତ ରେକ୍ଟିଫାଏ କରିବାକୁ ଟ୍ରାଏ କରେ। ଯେତେବେଳେ ଷ୍ଟେଜରେ ମୋର ଭୁଲ ହୁଏ, ତ ସେ ସମୟରେ ମୁଁ ନିଜକୁ ଶାନ୍ତି କରେ, କାମ ରୁହେ, ଆଉ ଟ୍ରାଏ କରେ କି ଯେଉଁ ନେକ୍ସଟ ପାର୍ଟଟା ଆସୁଛି ତାକୁ କେମିତି ମୁଁ ଭଲରେ ପ୍ଲେ କରିବି, ତାକି ଯେଉଁ ଫର୍ଷ୍ଟ ପାର୍ଟଟା ଯେଉଁ ମିଷ୍ଟେକ୍ ହେଇଥିଲା ସେ ମିଷ୍ଟେକ୍କୁ ଲୋକମାନେ ଇଗ୍ନୋର କରି ଭଲ ପାର୍ଟଟାକୁ ସେମାନେ ଧ୍ୟାନ ଦେବେ, ଯେଉଁଠିକି ମୁଁ ଯେଉଁ ଭୁଲ କରିଥିଲି ସେଟା ଓଭରଅଲ୍ ପରଫର୍ମାନ୍ସରେ କିଛି ପ୍ରୋବ୍ଲେମ୍ ଦେବ ନାହିଁ, ଆଉ ଲୋକମାନେ ସେ ଭୁଲକୁ ନ ଦେଖି ଯେଉଁ ଭଲ ପାର୍ଟଟା ଫ୍ଲୁଟ୍ର ଥିବ ତାହା ଲୋକମାନେ ଶୁଣିକି ଆନନ୍ଦ ନେବେ। ସେଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପରଫର୍ମାନ୍ସ ଟାଇମ୍ରେ ନିଜ ମନକୁ ଶାନ୍ତି ରଖିବା। ନିଜ ମନକୁ ଶାନ୍ତି ରଖିଲେ ପୁରା ପରଫର୍ମାନ୍ସ ଆରମ୍ଭରୁ ଶେଷ ଯାଏ ଭଲ ଯିବ।
0: ତେବେ ଭାଇ ଆପଣ ଏତେ ସୁନ୍ଦର ଭାବରେ ବଂଶୀ ବଜାଉଛନ୍ତି, ତେବେ ବଂଶୀ ବଜାଇବା ଛଡ଼ା ଆପଣ ଆଉ କ'ଣ କ'ଣ ବାଦ୍ୟଯନ୍ତ୍ର ବଜାଇ ପାରନ୍ତି?
1: ବଂଶୀ ଛଡ଼ା ମୋତେ ପିଆନୋ, ହାରମୋନିୟମ, ତବଲା, ମୃଦଙ୍ଗମ, ଢୋଲକ ଏହା ସବୁ ମୋତେ ବଜାଇବା ଆସେ।
0: ଆରେ ବା, ଆପଣଙ୍କୁ ତ ଅନେକ ବାଦ୍ୟଯନ୍ତ୍ର ବଜାଇବା ଆସେ, ତେବେ ନିଶ୍ଚିତ ଭାବରେ ଭବିଷ୍ୟତରେ ଆମେ ଆପଣଙ୍କଠାରୁ ସେହି ବାଦ୍ୟଯନ୍ତ୍ର ସବୁ ମଧ୍ୟ ଶୁଣିବା ପାଇଁ ଚାହିଁବୁ। ଭାଇ, ଆଜିର ଡିଜିଟାଲ ଯୁଗରେ ଅନେକ କଳାକାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କଳା ପ୍ରଦର୍ଶନର ମାଧ୍ୟମ ହିସାବରେ ବ୍ୟବହାର କରୁଛନ୍ତି।
1: ମୋ ମତରେ ତ ଏହା କିଛି ଭୁଲ ନାହିଁ, ଇନଫ୍ୟାକ୍ଟ କଳାକାରକୁ ସୋସିଆଲ ମିଡିଆ ଆଗକୁ ଗ୍ରୋ କରିବାରେ ବହୁତ ହେଲ୍ପ କରୁଛି। ଏବେ କଳାକାର ଯେଉଁମାନେ କି ଦୂର ଦୂରାନ୍ତର ଜାଗାରେ ଅଛନ୍ତି, ଯେଉଁ ଯାହାରେ ନେଟୱାର୍କ ପାଉନାହିଁ, ଯାହାର ଆର୍ଥିକ ଅବସ୍ଥା ଠିକ ନାହିଁ, ସେହି କଳାକାରମାନଙ୍କୁ ସୋସିଆଲ ମିଡିଆ ଗୋଟେ ପ୍ଲାଟଫର୍ମ ଦଉଛି ଆଗକୁ ବଢ଼ିବା ପାଇଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରୋରେ ସେମାନେ ନିଜ କଳାକୁ ଆଉ ଲୋକମାନଙ୍କ ପାଖକୁ ପହଞ୍ଚେଇ ପାରିବେ, ଆଉ ସେମାନେ ଆଉ ତାଙ୍କଠାରୁ ଭଲ କଳାକାରରୁ ଆଉ କିଛି ନୂଆ ନୂଆ ଜିନିଷ ଶିଖିବାକୁ ପାଇବେ। ବୋଧହୁଏ ଭବିଷ୍ୟତରେ ଏହି କଳାକାରକୁ ବିଭିନ୍ନ ଅନୁଷ୍ଠାନରୁ ଅଫର୍ ଆସିପାରେ, ଯାହାକି ତାଙ୍କ ଫ୍ୟୁଚରରେ ତାଙ୍କୁ ବହୁତ ହେଲ୍ପ କରିବ। ମୋ ମତରେ ଏହା କିଛି ଭୁଲ ନାହିଁ, ସୋସିଆଲ ମିଡିଆର ଭଲ ବ୍ୟବହାର କରିବା ତାହେଲେ ଆମକୁ ଏଇଟା ଆଗକୁ ବଢ଼ିବା ପାଇଁ ବହୁତ ହେଲ୍ପ କରିପାରିବ। ଯେଉଁ କଳାକାରମାନେ ନିଜ ଟ୍ୟାଲେଣ୍ଟକୁ ଶୋକେସ୍ କରିପାରୁନାହାନ୍ତି ତାଙ୍କ ପାଇଁ ସୋସିଆଲ ମିଡିଆ ଗୋଟେ ବହୁତ ଭଲ ଜିନିଷ, ଯଦି ସେ ଭଲ ବ୍ୟବହାର କରିବେ ସେ ବହୁତ ଆଗକୁ ବଢ଼ିପାରିବେ।
0: ତେବେ ଭବିଷ୍ୟତରେ ଆପଣଙ୍କ ଲକ୍ଷ୍ୟ କ'ଣ, ବିଶେଷ କରି ଏହି ବଂଶୀବାଦନକୁ ନେଇ ଆପଣଙ୍କର ଲକ୍ଷ୍ୟ କ'ଣ ରହିଛି?
1: ମୁଁ ଏହି କଳାକୁ ଏବେ ମୋ ପ୍ରେଜେଣ୍ଟ ଟାଇମ୍ରେ ଫୋକସ୍ କରିକି ମୁଁ ଆଉ ଏଇଟାକୁ ଆଗକୁ ନେବାକୁ ଚାହୁଁଛି, ଆଉ ଏହି କଳାରେ ଆଉ ନିପୁଣ ହେବାକୁ ଚାହୁଁଛି।
0: ତେବେ ଆଜିର ଯୁବପିଢ଼ି ଯେଉଁମାନେ ଏହି ସଙ୍ଗୀତ ଏବଂ ବାଦ୍ୟଯନ୍ତ୍ର ପ୍ରତି ଆକର୍ଷିତ ଅଛନ୍ତି, ଯେଉଁମାନେ ଶିଖିବା ପାଇଁ ଚାହୁଁଛନ୍ତି, ଆପଣ ସେମାନଙ୍କୁ କ'ଣ ବାର୍ତ୍ତା ଦେବେ?
1: ତ ଆଜିକାଲିକା ଯୁବକ ଯେଉଁମାନେ କି ଏହି ନୂଆ କଳା ଶିଖିବାକୁ ଚାହୁଁଛନ୍ତି କିମ୍ବା ଶିଖୁଛନ୍ତି, ତ ତାଙ୍କୁ ମୁଁ ଗୋଟେ ମେସେଜ୍ ଦେବାକୁ ଚାହିଁବି କି ହୁଏତ ତୁମକୁ ଜୀବନରେ ବହୁତ ନିରାଶା ମିଳିବ କି ତମ ଦ୍ୱାରା ସେଇଟା ହେବ ନାହିଁ, କିନ୍ତୁ କେବେ ବି ନିଜ ଜୀବନରେ ଗିଭ୍ ଅପ୍ କରିବ ନାହିଁ। ତ ସେଇ କଳାକାରମାନଙ୍କୁ ମୁଁ କହିବାକୁ ଚାହିଁବି ଯେ ନିଜ ପ୍ରାକ୍ଟିସ୍ ଜାରି ରଖନ୍ତୁ, ଡେଲି ରିହାସ କରନ୍ତୁ, କାରଣ ଚେଷ୍ଟା କଲେ ହିଁ ମଣିଷ ଆଗକୁ ବଢ଼ିପାରିବ। ହାର୍ଡୱାର୍କ ଆଉ ଏଫର୍ଟସ୍ ଥ୍ରୋରୁ ଗୋଟେ ମଣିଷ କିଛି ବି ଆଚିଭ୍ କରିପାରିବ। ତ ସେଥିପାଇଁ ଅଲ୍ ଦ ବେଷ୍ଟ ଫର୍ ୟୋର୍ ଫ୍ୟୁଚର।
0: ତେବେ ଭାଇ, ସାକ୍ଷାତକାରର ଶେଷ ପର୍ଯ୍ୟାୟରେ ଆପଣଙ୍କର ବଂଶୀରୁ ଆଉ ଗୋଟେ

0: ଭାଇ, ଆଜି ତ ସମୟ ହୋଇଗଲାଣି, ସାକ୍ଷାତକାରକୁ ଏଇଠି ରଖିବା। ଭବିଷ୍ୟତରେ ସୁଯୋଗ ମିଳିଲେ ଆମେ ପୁଣି ଥରେ ଆପଣଙ୍କ ସହ ସାକ୍ଷାତକାର ନେବା ପାଇଁ ଚାହିଁବୁ, ପୁଣି ଥରେ କଥାବାର୍ତ୍ତା ହେବା ପାଇଁ ଚାହିଁବୁ। ଆମେ ପ୍ରାର୍ଥନା କରୁଛୁ ଆପଣଙ୍କର ବଂଶୀବାଦନ ଯାତ୍ରା ଏମିତି ହିଁ ଆଗକୁ ବଢ଼ୁଥାଉ, ଆପଣ ଖୁବ୍ ପାଠ ପଢ଼ନ୍ତୁ, ଖୁବ୍ ଆଗକୁ ବଢ଼ନ୍ତୁ। ନମସ୍କାର।
1: ନମସ୍କାର।

ଯୁବବନ୍ଧୁ ଯଦି ମନରେ ଦୃଢ଼ ଇଚ୍ଛା ଶକ୍ତି ସାହସ ଆଉ କିଛି କରିବାର ନିଶା ଥାଏ ତେବେ ପାଠ ପଢ଼ାର ବ୍ୟସ୍ତତା ଭିତରେ ବି ନିଜର କଳାକୁ ବଞ୍ଚାଇ ରଖିବା କେବେ ବି ଅସମ୍ଭବ ନୁହେଁ। ଆଶା କରୁଛୁ ଆଜିର ଯୁବ ପ୍ରତିଭା ଯୁବ ବଂଶୀବାଦକ ଲେଖନ ମେହେର ଭାଇଙ୍କଠାରୁ ଆପଣମାନେ ଅନେକ କିଛି ଜାଣିବାକୁ ପାଇଥିବେ। ଯୁବବନ୍ଧୁ ଯେତେବେଳେ ବି ଆମେ ବଂଶୀ କଥା ଭାବୁ ଆମ ଆଖି ସାମ୍ନାରେ ଆପେ ଆପେ ଭାସି ଆସେ ସବୁଜ ଶ୍ୟାମଳ କ୍ଷେତ, କୁଳୁକୁଳୁ ବହୁଥିବା ନଈ ଆଉ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦିବ୍ୟ ପ୍ରେମର ଚିତ୍ର। ଆମ ଭାରତୀୟ ସଂସ୍କୃତି ଏବଂ ପଲ୍ଲୀ ଜୀବନ ସହିତ ଏହି ବଂଶୀର ସମ୍ପର୍କ ଅତି ନିବିଡ଼। ଦ୍ୱାପର ଯୁଗର ଗାଈ ଚରାଉଥିବା ଗୋପାଳ ବାଳକ ଶ୍ରୀକୃଷ୍ଣଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗର ଏକ ବଡ଼ ମଞ୍ଚରେ ବସିଥିବା ଶାସ୍ତ୍ରୀୟ ସଙ୍ଗୀତଜ୍ଞଙ୍କ ପର୍ଯ୍ୟନ୍ତ

ବଂଶୀ ସମସ୍ତଙ୍କର ଆଦରର। ଆଜିର କୋଳାହଳମୟ ଦ୍ରୁତ ଗତିରେ ଧାଉଁଥିବା ଦୁନିଆରେ ଆମ ଯୁବପିଢ଼ିକୁ ନିଜ ମାଟି ମୂଳ ଏବଂ ପରମ୍ପରା ସହ ଯୋଡ଼ି ରଖିବାର ଏକ ଅଦ୍ଭୁତ କ୍ଷମତା ରଖେ ବଂଶୀ।

ଯୁବବନ୍ଧୁ, ଯେତେବେଳେ ଆମେ ମାନସିକ ଶାନ୍ତି ଏବଂ ଏକାଗ୍ରତା କଥା କହୁଛୁ, ସେତେବେଳେ ଆମେ ଯୋଗକୁ କିପରି ଭୁଲିଯିବା କହିଲେ? ଆଜିର ଦିନରେ ଅର୍ଥାତ୍ ଜୁନ୍ 21 ତାରିଖରେ ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଙ୍ଗଣରୁ ଏକତା ଏବଂ ସୁସ୍ଥତାର ମହାନ ବାର୍ତ୍ତା ସାରା ବିଶ୍ୱକୁ ପ୍ରଦାନ କରାଯାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ଯେତେବେଳେ ଲାଲକିଲ୍ଲା

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ଯୋଗ ହେଉଛେ ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସର ନେଲେ ନେତୃତ୍ୱ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବେ 24 ତାରିଖନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ଶାନ୍ତି ଶୃଙ୍ଖଳାତି ସରଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସହିତ ସାରା ପୃଥିବୀ

ଭର୍ଚୁଆଲ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫୁ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଇଜେ ନାଗରିକ ସମ୍ପର୍କକେ ବରକସ କରବାର୍, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆର୍ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନ୍ହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆର୍ ଏନ୍ଏସିମାନଙ୍କେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଏ ବିଷୟବସ୍ତୁ ଉପରେ ଆଧାରିତ ଅଭିଯାନଟି ପିଇବାର ପାନ, ପରିମଳ, ଘର, ପରିବହନ ଆର୍ ଡିଜିଟାଲ ଶାସନ କ୍ଷେତ୍ରର ଅଗ୍ରଗତି ପ୍ରଦର୍ଶିତ ହେବା। ରାଜ୍ୟ ହେଉଥିବାର ଖରା ଗରମକେ ନଜରଥି ରଖିକିରି କେତେଟା ଜିଲ୍ଲାନ ସ୍କୁଲ ଛୁଟି ସମୟକେ ଏବେ କାଲି ତକ୍ ବଢ଼ାଯାଇଛି। କେତେଟା ଜାଗାନ ସକାଳୁଆ ସ୍କୁଲ ଭିଲ୍ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଏବେ କାଲିଠାନୁ 25 ତାରିଖ ତକ୍ ସକାଳର 6:30 ନୁ 10:30 ବଜା ତକ୍ ସ୍କୁଲ ଖୋଲା ରଖବାରକେ ବିଜ୍ଞପ୍ତି ବାହାରିଛି। ସୁବର୍ଣ୍ଣପୁର ଜିଲ୍ଲାନୁ ଏବେ କାଲିଠାନୁ ପରବର୍ତ୍ତୀ ଆଦେଶ ତକ୍ ସକାଳ ବେଳା ସ୍କୁଲ କରବାରକେ ଜିଲ୍ଲାପାଳଙ୍କ ତରଫୁ ବିଜ୍ଞପ୍ତି ବାହାରିଛି। ନୂଆପଡ଼ା ଜିଲ୍ଲାନୁ ଆଘନୁ ଏବେ କାଲି ତକ୍ ସକାଳ ସ୍କୁଲ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ଏହାଦେଇ ତାକେ 25 ତାରିଖ ତକ୍ ବଢ଼ାଯାଇଛି ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫୁ ବିଜ୍ଞପ୍ତି ବାହାରିଛି। ରାଜ୍ୟ ଯୁକ୍ତ ଦୁଇ ଶ୍ରେଣୀଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଏ ମାସର 30 ତାରିଖ ତକ୍ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଥି ଆବେଦନ କରିପାରିବେ। ସୂଚନା ଅନୁସାରେ ରାଜ୍ୟ ଥିବାର 2575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନୁ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଆର୍ ଧନ୍ଦାମୂଳକ ଶିକ୍ଷାର୍ଥୀ ଛାତ୍ରଛାତ୍ରୀମାନେ ନାଁ ଲେଖାବାର ଲାଗି ଆବେଦନ କରିପାରିବେ। ଆଜ ତକ 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବାର ସୂଚନା ମିଳିଛି। ରାଜ୍ୟ ଯୁକ୍ତ ଦୁଇ କଳା ଶ୍ରେଣୀଥି 3,38,258 ଆସନ ଥିଲାବେଳେ ବିଜ୍ଞାନଥି 1,93,717, ବାଣିଜ୍ୟଥି 43,832, ସଂସ୍କୃତଥି 13,712 ଆର୍ ଧନ୍ଦାମୂଳକ ଶିକ୍ଷାଥି 10,684 ଆସନ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫୁ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ହୋଇଯାଇଛି। ପରୀକ୍ଷା ଦ୍ୱିପହର 2 ବଜୁ ମୂଲ ହୋଇକରି ଉପରବେଳା 5:15 ସରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି ମାନସିକ ଭାବେ ଚାପମୁକ୍ତ ହୋଇକରି ପରୀକ୍ଷା ଦେବା ଲାଗି ପରାମର୍ଶ ଦେଇଥିଲେ। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ଭିତରକେ ଯିବାରୁ ପରୀକ୍ଷା ଶେଷ ହେବାର ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦେଶର 551 ସହରନୁ 5,540 କେନ୍ଦ୍ର ଆର୍ ବିଦେଶର 14 ସହରନୁ 22 ଲକ୍ଷ ଏତକା ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍। ସୂଚନା ଅନୁସାରେ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରନୁ ପାଖାପାଖି 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଛନ୍। ପରୀକ୍ଷା ଲାଗି 2 ଲକ୍ଷ ଏତକା କର୍ମଚାରୀ ନିୟୋଜିତ କରାଯାଇଥିବାର ବେଳକେ ଆଧାର ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ଭିଲ୍ କରାଯାଇଥିଲା। ପରୀକ୍ଷା ପରିଚାଳନାଥି ତାଲମେଲ ରଖବାର ଲାଗି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷା କେନ୍ଦ୍ରକେ ନିଆଆନା କରବାର ଲାଗି ମାହାଲିଆ ବସ୍ ସେବା ଚଳାଚଳ କରିଥିଲେ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀ ପ୍ରଭାବଥି ଭିନ୍ନ ଭିନ୍ନ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏତାର ସହାୟତାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହାୟତାରେ ରାଜ୍ୟର 22 ଜିଲ୍ଲାନୁ ଧୁକାଗଡ୍ଡି ଚଡ଼କ ମାରିକରି ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଜ ପିତୃଦିବସ। ଆମର ଭାରତୀୟ ସଂସ୍କୃତିଥି ପରିବାରନୁ ପିତାଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଛି। ବାପାମାନଙ୍କୁ ସମ୍ମାନ ଜଣାଇକରି ଫି ବଛର ଜୁନ୍ ମାସର 3 ରବିବାରକେ ପିତୃଦିବସ ଭାବେ ପାଳନ କରାଯାଏସି। ମା ପୃଥିବୀ ହେଲେ ପିତା ହେଉଛନ୍ତି ଆକାଶ, ଜଣେ ଛୁଆ ହିଁ ତାର ବାପାକେ ଆଦର୍ଶ ଭାବେ ଦେଖିଥିସି। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସରେ ନେଲେ ନେତୃତ୍ୱ। ଗଜପତି, ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଏବେ 24 ତାରିଖନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆର୍ ଶାନ୍ତି ଶୃଙ୍ଖଳାଥି ସରିଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର. ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି. ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ. ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ. ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ. ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ. ଏବଂ ଶ୍ରୀଲଙ୍କାର ତାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି. ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ. ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁ ସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ୱେ ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗି। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତୀୟ ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛଡ଼ା ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓଁ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି

0: ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। इसलिए योग के विषय में युक्त चेष्टस्य कर्मसु कहा गया है, यानी हमें क्या करना चाहिए क्या नहीं करना चाहिए इसका बोध।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ତାମିଲନାଡୁର ପେରିଆପାଲାୟମ୍ସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନ୍ଡିଆର୍ଏଫ୍, ରସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ 3-ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର୍, ସିସିଟିଭି କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା 11th ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ 3ଟି ପ୍ରମୁଖ ପ୍ରସଙ୍ଗ ଶକ୍ତି ସୁରକ୍ଷା ଓ ଦୀର୍ଘସ୍ଥାୟୀ, ଶକ୍ତି ଉପଲବ୍ଧତା ଓ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଆଲୋଚନା ହେବ। ସମସ୍ତ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରି ଶକ୍ତି ସୁରକ୍ଷା, ଏହାର ଦୀର୍ଘସ୍ଥାୟୀ ଏବଂ ନବସୃଜନ କ୍ଷେତ୍ରରେ ଆପୋଷ ସହଯୋଗ ଦୃଢ଼ୀଭୂତ କରିବା ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ବୈଠକର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନ। ଏହି ବୈଠକ ଭାରତକୁ ସମାବେଶୀ ବୈଶ୍ୱିକ ଶକ୍ତି ଭବିଷ୍ୟତର ସ୍ୱରୂପ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଆମେରିକା ଓ ଇରାନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବୁଝାମଣାକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଶେଷ କରିବା ଉଦ୍ଦେଶ୍ୟରେ ଆଜି ସ୍ୱିଜରଲ୍ୟାଣ୍ଡର ବର୍ଗନଷ୍ଟକ୍ଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି। କାତାର ଏବଂ ପାକିସ୍ତାନର ଅଧ୍ୟକ୍ଷତାରେ ଏହି ଆଲୋଚନା ହେଉଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବାବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲ୍ର ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟାତ ବନ୍ଦ କରାଯିବା ସମ୍ପର୍କରେ ଇରାନ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି, ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟାତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ

0: ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 67 ରନ୍ ସଂଗ୍ରହ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ରରାଜ ନିଗମ 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2 ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମାଧୁଲାନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69 ବଲ୍ରୁ 62 ରନ୍ କରିଥିବାବେଳେ ସଦିରା ସମାରେ ୱିକ୍ରମ 44 ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲ୍ଜିୟମ୍ ଓ ଇରାନ୍ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ 10 ବର୍ଷ ପୂରଣ ହୋଇଛି। ସମଗ୍ର ଦେଶରେ ମାତୃମୃତ୍ୟୁ ହାର ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଗତବର୍ଷଠାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। 2024-25 ବର୍ଷରେ ଜିଲ୍ଲାରେ 9,000 ଗର୍ଭବତୀ ମହିଳା ଏହି ଯୋଜନାର ସେବା ପାଇଥିଲେ। ଚଳିତ ବର୍ଷ 22,000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
2: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଭିଏଚ୍ଏନ୍ଡି ସେସନ୍ ହେଉଛି। ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍ପସ୍ ହେଲ୍ଥ ୱାର୍କର୍ ଫିମେଲ୍ ମେଲ୍ ମାନେ ଅଛନ୍ତି, ସେମାନେ ଗର୍ଭବତୀ ମା'ମାନଙ୍କର ରେଜିଷ୍ଟ୍ରେସନ୍ ଆରମ୍ଭ ପାଖରୁ ତାଙ୍କର ସବୁ ଚିକିତ୍ସା ପତ୍ର କରୁଛନ୍ତି, ବ୍ଲଡ୍ ପ୍ରେସର୍ ଟେଷ୍ଟ କରୁଛନ୍ତି, ଦେଖୁଛନ୍ତି ସେ ତାଙ୍କର କ'ଣ ସବୁ ଅସୁବିଧା ରହିଛି, ଯଦି କେଉଁଠି କିଛି ଅସୁବିଧା ରହୁଛି ତାଙ୍କମାନେ ଚିକିତ୍ସା କରୁଛନ୍ତି। ଆମର PMSMA ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନ ଆମର ଚାଲିଛି। ପ୍ରତ୍ୟେକ ମାସ 9 ଦିନ କେବଳ CAC ଲେଭେଲରେ ଏବଂ STH ଲେଭେଲରେ ଚାଲିଥିଲା ଏବଂ PHC ଲେଭେଲ ହେଲେ ଗର୍ଭବତୀ ମା'ମାନଙ୍କୁ PMSMAକୁ ଯିବା ପାଇଁ ତାଙ୍କୁ ସୁବିଧା ହେଲା।
0: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ବୟପୁର ଗ୍ରାମରେ ଚାଉଳ କଳରୁ ନିର୍ଗତ ଗରମ ପାଉଁଶରେ ପଡ଼ି ଜଣେ 12 ବାଳକର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ମୃତ ବାଳକର ପରିବାରକୁ କ୍ଷତିପୂରଣ ପ୍ରଦାନ କରିନଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଚଳିତ ମାସ 24 ସୁଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କ୍ଷତିପୂରଣ ନ ଦେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 3 ପ୍ରତିଭା ସୋହେଲା ବ୍ଲକ କୁଚିପାଲିର ସୁମନ କଲ୍ୟାଣ ଦାସ, ଭଟଲି ବ୍ଲକ ଭିଞ୍ଜ

0: ତୁରାର ନିବାସ କୁମୁରା ଏବଂ ବରଗଡ଼ର ଜିତାମିତ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବରଗଡ଼ର ଗାନ୍ଧୀ ସ୍ମୃତି ପାଠାଗାରଠାରେ ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବେଙ୍ଗାଲୁରୁର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେସିକ୍ ନିଡ୍ସ ଇଣ୍ଡିଆ ଏବଂ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ପାଇକମଳ ବ୍ଲକର 10 ପଞ୍ଚାୟତରେ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଭିନ୍ନ ବୟସର ପ୍ରାୟ 500 ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରିବାର ଲୋକ ଏବଂ ସରକାରଙ୍କ ସହାୟତାରେ ସେମାନଙ୍କ ସେବାଯତ୍ନ, ଚିକିତ୍ସା ଏବଂ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲ୍ଲାର ବରପାଲି, ଘେନ୍ସ, ପଦ୍ମପୁର, ତାଲଶ୍ରୀଗଡ଼ା ଆଦି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଲୌକିକ ରୀତିରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଥିଲା। ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ କର୍ମଶାଳା ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ ପାଇଁ ବରଗଡ଼ ଜିଲ୍ଲାକୁ ଅମୃତ ଅର୍ଣ୍ଣ ଯୋଜନାରେ ସାମିଲ କରାଯାଇଛି, ଯାହା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ ଏହି ସୂଚନା।
2: ଏବଂ ଆଜି ମଧ୍ୟ

0: ଏ ଆମର ଯୋଗ ଅଭ୍ୟାସ ଯେନ୍ତା ଅଛେ, ପ୍ରାଣାୟାମ ଅଛେ, ଏ ସବୁ ଜିନିଷ ବାହାର କରିଛ
1: ଆଜ୍ଞା? କାଣା କପାଲ ଭାରତି ଫୁନି ବୋଲଥିଲେ,
0: ସବୁ ଅଛେ ଦଦା, ସେ ଅନୁଲୋମ ବିଲୋମ
1: ଅଛେ,
0: କପାଲ ଭାରତି ଅଛେ, ଆର୍ ବି ଆମର ଭିନ୍ନ ଭିନ୍ନ ରକମର ବ୍ୟାୟାମ ମାନେ ଫୁନି ଅଛେ,
1: ହେଟା କେ ଯୋଗ ବୋଲସନ୍
0: ହଇ?
1: ହଁ ଯେ ବାବୁରି, ଆମେ ତ ବ୍ୟାୟାମ କରୁଛୁ ବୋଲୁ,
0: ହଁ,
1: ଆଜିକାଲି ମୋ ନାତି ପିଲା ବୋଲୁ ହେ ଜିମ୍ କେ ଫୁନି ଦଉଛେ,
0: ହଁ,
1: ତ ଜିମ୍ କେ ଗଲେ ବନେ କି ଯୋଗ କଲେ ବନେ ଯେ ମୁଇଁ ତ ଜାଣି ନେଇ ପାରବାର ବୋଲୁ।
0: ଦେଖ ଦାଦା, ତୁ ଯେନା କହୁଛୁ ଯେ ଇ ଯେନ୍ ଆମର ଜିମ୍ କେ ଗଲେ ବୋଲନୁ,
1: ବ୍ୟାୟାମଶାଳା
0: କେ ଗଲେ ହେନେ ଆମର ଶରୀର ସିନା ଗଠନ ହେବା
1: ଦାଦା,
0: ମାତ ଇ ଯେନ୍ ଆମର ଯୋଗ ଅଭ୍ୟାସ ଅଛେ ଇଟା କଲେ ଆମର ମନ ଗଠନ ହେବା, ଆମର ଭିତରେ ଯେନ୍ ସବୁ ରକ୍ତ ସଞ୍ଚାଳନ ଅଛେ, ଆମର ଯେତେ ସବୁ ଜିନିଷ ସବୁ ଠିକ ହିସାବରେ ରହିବା।
1: ଆଜ୍ଞା, ପୁଣି କହୁଥିଲେ ମନ ପୁଣି ବନେ ରହିବା, ପ୍ରଫୁଲ୍ଲ ରହିବା, ଖୁସି ରହିବ, ଶାନ୍ତି ନେ ରହିବ, ଏନ୍ତା ପୁଣି ବୋଲୁଥିଲେ।
0: ହଇ ଦାଦା, ସବୁ ଜିନିଷ ରହିଲା ଆମର ଭିତରେ, ଆମର ଯଦି ଖାନା ପିନା ଠିକ ହିସାବରେ ହଜମ ହବା, ମନ ଭଲ ଥିଲେ ଖୁସି ରହିବୁ, ଇ ନେ ହେଲା ରୋଗ ବେମାର ମାନେ ନେଇ ଧରେ
1: ନେଇ ଧରେ। ଆର ଗୁଟେ କଥାରେ ବାବୁ ଶୁଣୁ, ଆଜ୍ଞା ବୋଲୁଥିଲେ ବସ୍, ମୁଇଁ ତ ହେତ୍କି ଖଣ୍ଡକେ ନେଇ ଜାନେ। ଆଜ୍ଞା ବୋଲୁଥିଲେ ଯେ ଯୋଗ କରବୁ ବୋଲେ ନାନା ଦି ରକମର ଯେନ୍ ରୋଗ ବାତ ହଉଛେ ବୋଲୁ, ରୋଗ ବାତ ହଉଛେ ହେଟା ପୁଣି ବିଲକୁଲ ନେଇ ହୁଏ, ଯେନ୍ ରକ୍ତଚାପ ବୋଲୁଛନ୍, ହେଁ, ଆରୁ ଯେନ୍ କାଣା ଏଇଟା ଗୋଟେ କାଣା ବୋଲୁଛନ୍
0: ମଧୁମେହ,
1: ହେଟା ପୁଣି ଯିବା ବୋଲୁଥିଲେ। ଆର୍ ତେନ୍କେ ବାବୁ କେତେ ନି କେତେ ରୋଗ ପୁଣି, ଇ ଯେନ୍ ତୁଇ ଯୋଗ କରବୁ ଅଲୋମ ବିଲୋମ କାଣା ବୋଲସନ୍ ବାବୁ, ହେଟା
0: ଅନୁଲୋମ ବିଲୋମ,
1: ହଁ ହେଟା, ଆର୍ କପାଲ ଭାରତି ହେଟା ମାନେ ତୁଇ ଯଦି ପ୍ରତ୍ୟେକ ଦିନ ଅଭ୍ୟାସ କରବୁ ବୋଲେ ଇ ରୋଗ ମାନେ ତୋର ପାଖ ପୁଣି ନେଇ ମାରେ।
0: ଠିକ ଜାଣିଛୁ ଦାଦା, ଆଜ୍ଞା ପୁଣି ଠିକ ବୁଝେଇଛ, ଆର ଏନ୍ତାର ବହୁତ ଜିନିଷ ଅଛେ ଯେନ୍ତା ଆମେ ପୁଣି ନେଇ ଜାନି
1: ନେଇ ଜାନି,
0: ମାତ୍ର ସେ ଭିତରେ ପଶିଲେ ଜାନି ହେବା, ଆର ନିଜେ କଲେ ଯାଇ କରି ଅନୁଭବ କରି
1: ହେବା। ଯେ ଆଜ୍ଞା ସଭା ଶେଷେ ଗୁଟେ କଥା କହିଲେ,
0: ହଁ କାଁ କଥା?
1: କାଁ କଥା ବୋଇଲେ ଯେ ତମେ ଯେତେବେଳେ ଫୁନି ବୋଲୁ ଇଟା ଯୋଗା ଅଭ୍ୟାସ କରବ ଯେ ଗୁରୁ କରବ ବୋଇଲେ
0: ହଏ ପରେ ଦଦା, ଆର ଦେଖ ଯଦି ନେଇ ଜାନି କରି ଆମେ ତାର ଅଲଗା ଜିନିଷ କରି ଦେମୁ ଭୁଲତୁଲ, ତାର ବିପରୀତ ପ୍ରଭାବ ପଡ଼ବା, ଯେ
1: ଫଲ ଉଲଟିଆ ମିଳିବା, ଇଏ ବୁଆ ଇଏ ବୁଆ, ଯେ ହେଥିଲାଗି ବୋଲୁ ଆମେ ଆଜ୍ଞା ଯେନ୍ତା କହିଲେ ବୋଲୁ, ଯାହା ଆମେ ବୁଝିଛୁ ବୋଲ ଏ ଆମର କାର୍ଯ୍ୟକ୍ରମ କେ ଶୁଣୁଛନ୍ ଯେ ସେମାନେ ଯୋଗା ଅଭ୍ୟାସ କରନ୍,
0: ହଁ,
1: ଯେହେତୁଟା ଆମର ଭାରତର ପୁରୁଣା କାଲିଆ ଆମର କେନ୍ ମାନଧାତା ଯୁଗନୁ ଆମେ ଶିଖି ଆସୁଛୁ, ଆମର ଗୁରୁମାନେ ମୁନି ଋଷି ମାନେ ଏଇ ବିଦ୍ୟାକେ ବତେଇଛନ୍, ତ ଏଇ ବିଦ୍ୟାକେ ଆମେ ପୁଣି ପାଳନ କରବାକେ ପଡ଼ବା, ସବୁଦିନ ଅଭ୍ୟାସ କରବାକେ ପଡ଼ବା, ଆର ଗୁରୁ ଗୋଟେ ପୁଣି ବନେ ଯେନ୍ ଗୁରୁ ଜାଣିଛନ୍ ବୋଲୁ ସେନ୍ତା ଗୁରୁ ପାଖେ ଯାଇକରି ଗୁରୁ ଠାନୁ ଶିକ୍ଷା ଲାଭ କରବାକେ ପଡ଼ବା।
0: ହଏ ଦାଦା, ଏଇଟା ତ କହିଲୁ, ତା ଯୋଗ ବିଶେଷଜ୍ଞ ଆଜ୍ଞା ମାନଙ୍କର ପାଖେ ଯାଇକରି ସବୁ କରବେ,
1: ହଁ,
0: ତ ଆମେ ଆଗେ ଟିକେ ବଡ଼ମା କେ ବୋଲୁଛେ,
1: ଆଗେ ବଡ଼ମା ଯେ ଆଜି ଆମେ ଯେନ୍ ଆଲୋଚନା କଲୁ କାତେ ଲାଗି କଲୁ ହେଟା ନେଇ କହିଲୁ ନା,
0: ଏବେ ଆଜି ହଉଛେ ଆନ୍ତର୍ଜାତିକ ଯୋଗ ଦିବସ,
1: ହଁ, ହେତିର୍ ଲାଗି ବୋଲୁ ଆମର ସ୍କୁଲ ଆଜ୍ଞା ଆମକେ ଯୋଗ କରାଲେ, ଆର କହିଛନ୍ ସବୁଦିନ ସକାଳୁ ଉଠବ ଭଜନ ଗୁଟେ ଗାଇଲେ ବନେ ହେତା କାଁ ବୋଲୁଛେ?
0: ବନେ କଥା କହିଲୁ ଦାଦା, ଭଜନ ଗୁଟେ ହେନ୍ତା ହେଲେ ଆଜି ଶୁନ୍ମା ଯେ ଦାଦା,
1: ହଁ,
0: ଶିଳ୍ପୀ ଦାଦା କିଏ ଜାଣିଛୁ କେ?
1: ମଧୁରାମ ଗୋପାଳ ଦାଦା,
0: ଦାଦା ତାଙ୍କର ଦଲ ବୋଲ କେ ଟିକେ ଅନୁରୋଧ କରୁ
1: କରୁ,
0: ଆର ଭଜନ ଗୋଟେ ଶୁଣୁ
1: ଶୁଣୁ।

0: କରିଥାନ୍ତି। ସୀମିତ ଚାଷ ଜମିକୁ ଉପଯୋଗ କରି ଅଧିକ ଅମଳ ପାଇବା ପାଇଁ ହେଲେ ବର୍ଷା ଋତୁ ଆସିବାର ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ଜଳବାୟୁ, ବର୍ଷାର ପରିମାଣ ଓ ଜମିର ପ୍ରକାରକୁ ନେଇ କେଉଁ କେଉଁ ଫସଲକୁ କିପରି ଭାବରେ ଚାଷ କରାଯିବ ସେଥିପାଇଁ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିବା ଦରକାର। ବିଭିନ୍ନ କିସମର ଜମିରେ କେଉଁ ସମୟରେ କେଉଁ ଫସଲ ଚାଷ କଲେ ଚାଷ ଜମିଟି ସୁଚାରୁ ରୂପେ ବ୍ୟବହାର ହୋଇପାରିବା ସହ ଅଧିକ ଅମଳ ମିଳିବ ତାହା ହିଁ ହେଉଛି ଫସଲ ଖସଡ଼ା ପ୍ରସ୍ତୁତିର ମୂଳ ଲକ୍ଷ୍ୟ।
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା, ଯେକୌଣସି କାର୍ଯ୍ୟ ଆମେ ଯେତେବେଳେ କର୍ମା ବୋଲେ ତାର କାଜେ ବୋଲି ଯୋଜନା ଗୋଟେ ଦରକାର, ଆଉ ସେ ତାର କାଜେ କାଣା କାଣା ସବୁ ଆବଶ୍ୟକ ରହିଛି ଏଇଟା ବାସ୍ତବରେ ସତ୍ କଥା ଗୋଟେ। ତ ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରିବି ଆଜ୍ଞା, ଯେ ଇ ଯେନ୍ ଚାଷ ଜମିର ସଠିକ୍ ଭାବେ ତାକୁ ଉପଯୋଗ ଯେନ୍ କଥା ଆପଣ କହୁଛନ୍ତି ଏଇଟା କାଣାଟା ଆଜ୍ଞା?
0: ଚାଷ ଜମିର ସଠିକ୍ ରୂପେ ଉପଯୋଗ କରିବା ପାଇଁ ଚାଷୀ ଭାଇମାନଙ୍କୁ ଏପରି ଫସଲ ବାଛିବାକୁ ପଡ଼ିବ ଯାହାଦ୍ୱାରା ଜମିଟି ଅଧିକ ଦିନ ଧରି ଫସଲ ଚାଷରେ ବ୍ୟବହାର ହୋଇପାରିବା ଆବଶ୍ୟକ। ଉଦାହରଣ ସ୍ୱରୂପ ଯଦି କୌଣସି ଚାଷୀ ଗୋଟିଏ ଜମିରେ ବର୍ଷକ ମଧ୍ୟରେ କେବଳ ଗୋଟିଏ ଫସଲ ଚାଷ କରିବା ପାଇଁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏକ ଦୀର୍ଘ ଅବଧି ବିଶିଷ୍ଟ ଫସଲ ଯଥା କପା, ହରଡ଼, କିମ୍ବା ବିଳମ୍ବ କିସମର ଧାନ ଇତ୍ୟାଦି ଫସଲ ଚୟନ କରିବା ଆବଶ୍ୟକ। ଏହାଦ୍ୱାରା ଜମିଟି ଅନ୍ତତଃ ପକ୍ଷେ ବର୍ଷକ ମଧ୍ୟରେ 6-7 ମାସ ଫସଲ ଦ୍ୱାରା ବ୍ୟବହୃତ ହୋଇପାରିବ। ଏହି ପ୍ରକାର ଫସଲ ଚାଷକୁ ଆମେ ଏକକ ଫସଲ ଚାଷ ବୋଲି କହୁ।
1: ଏଇଟା ତ କହିଲେ ଆଜ୍ଞା, ଯେନ୍ଟା ଆମେ ଦୀର୍ଘ ଅବଧି ବୋଲଛୁ, ଅଧିକ ସମୟ ଯେନ୍ ଚାଷ ନେବା ସେ ଫସଲ କଥା ଆପଣ କହିଲେ। ଯଦି ଆମର ଚାଷୀ ଦ୍ୱାରା ମାନେ କମ୍ ସମୟ ବିଶିଷ୍ଟ ଯଦି ଚାଷ ଯଦି କରବେ ତ ସେଟା ଯଦି ଚୟନ କରବେ ତ ସେଟା କେନ୍ତା କରି ହେଇପାରିବ ଆଜ୍ଞା?
0: ଠିକ୍ କଥାଟିଏ ପଚାରିଲେ। ଯଦି ଚାଷୀ ଭାଇମାନେ ସ୍ୱଳ୍ପ ଅବଧି ବିଶିଷ୍ଟ ବା ସରଳ ଅମଳ ହେଉଥିବା ଫସଲ ଚାଷ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ବର୍ଷକ ମଧ୍ୟରେ ଗୋଟିଏ ଜମିରେ ଅନ୍ତତଃ ପକ୍ଷେ 2-3 ଫସଲ ଚାଷ କରିବା ପାଇଁ ଯୋଜନା କରିବା ଦରକାର ବା ସେହିପରି ଫସଲ ଖସଡ଼ା ପ୍ରସ୍ତୁତ କରିବା ଦରକାର। ଉଦାହରଣ ସ୍ୱରୂପ ବର୍ଷା ଉପରେ ନିର୍ଭର କରି ଚାଷ କରାଯାଉଥିବା ଢିପ ଜମିମାନଙ୍କରେ ବର୍ଷା ଋତୁର ଆରମ୍ଭରେ ଅର୍ଥାତ୍ ଜୁନ୍ ଦ୍ୱିତୀୟ ପକ୍ଷ ବେଳକୁ ମକା ଚାଷ, ସରଳ ଧାନ କିମ୍ବା ଚିନାବାଦାମ ଚାଷ କରି ତାହାକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କିମ୍ବା ଅକ୍ଟୋବର ମାସ ପ୍ରଥମ ସପ୍ତାହ ମଧ୍ୟରେ ଅମଳ କରିବା ଦରକାର। ତାପରେ ପୁଣି ଜମି ପ୍ରସ୍ତୁତ କରି ଦ୍ୱିତୀୟ ଫସଲ ହିସାବରେ ସୋରିଷ, କୋଳଥ କିମ୍ବା ବୁଟ ଇତ୍ୟାଦି ଚାଷ କରାଯାଇପାରିବ। ସେହିଭଳି ମଝିଆଳି ଜମି ବା ଯାହାକୁ ଆମେ ମିଡିୟମ୍ ଲ୍ୟାଣ୍ଡ ବୋଲି କହୁଛେ ସେଥିରେ ପ୍ରଥମ ଫସଲ ହିସାବରେ ମଧ୍ୟମ କିସମର ଧାନ ଯାହା 125-130 ଦିନ ମଧ୍ୟରେ ଅମଳ ହେଉଛି ତାହାକୁ ଚାଷ କରି ଅକ୍ଟୋବର ମାସ ଶେଷ ସୁଦ୍ଧା ଅମଳ କରିଦେବା ଆବଶ୍ୟକ। ତାପରେ ସେହି ଜମିରେ ମାଟିର ବଳକା ବତର ବା ରେସିଡୁଆଲ୍ ମଏଶ୍ଚର୍କୁ ଉପଯୋଗ କରି ଦ୍ୱିତୀୟ ଫସଲ ହିସାବରେ ବୁଟ, ମଟର, ପେଶୀ ବା ଲିନ୍ସିଡ୍, ମୁଗ, କଣ୍ଟାମାଳତୀ ଇତ୍ୟାଦି ଚାଷ କରାଯାଇପାରିବ। ଆଉ ଯଦି ସେହି ଜମିରେ ଶୀତଦିନେ ଜଳସେଚନର ସୁବିଧା ଅଛି ତେବେ ଦ୍ୱିତୀୟ ଫସଲ ଆକାରରେ ପନିପରିବା ଚାଷ, ସୂର୍ଯ୍ୟମୁଖୀ କିମ୍ବା ଜଡ଼ା ଇତ୍ୟାଦି ଚାଷ ସଫଳ ରୂପେ କରାଯାଇପାରିବ। ଏହିପରି ଭାବରେ ଗୋଟିଏ ଜମିରେ ପ୍ରଥମ ଫସଲ ଅମଳ ହେବା ପରେ ଆଉ ଏକ ଫସଲ ଚାଷ କରିବାକୁ ପର୍ଯ୍ୟାୟ ଫସଲ ଚାଷ ବା ସିକ୍ୱେନ୍ସ କ୍ରପିଂ କୁହାଯାଏ। ଏହାଦ୍ୱାରା ବର୍ଷକ ମଧ୍ୟରେ ଚାଷୀ ଭାଇମାନେ ଗୋଟିଏ ଜମିରୁ 2 ଫସଲ ଅମଳ ପାଇପାରିବେ।
1: ବଢ଼ିଆ କଥା କହିଲେ ଆଜ୍ଞା, ଆମର ଚାଷୀ ଦାମାନେ ପ୍ରାୟତଃ ଏ କଥା ଯଦି ଶୁଣୁଛନ୍ ବୋଲେ ସେମାନେ ନିହାତି ଏଇଟାର ଫାଇଦା ଉଠାଇ ପାରିବେ। ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରିମି ଆଜ୍ଞା, ଯେ ସମୟ ସମୟକେ ଆମର ଯେନ୍ ମଝିଆଲି ଜମି ଯେନ୍ଟା ସବୁ ଅଛି ଯାହାକି ମିଡିୟମ୍ ଲ୍ୟାଣ୍ଡ ବୋଲୁଛନ୍, ସେନା ଆମର ଚାଷୀ ଦାମ ଧାନ ଚାଷ ବି କରୁଛନ୍, ତ ଏଇ ଧାନ ଚାଷ କରବାର ଆଗରୁ ସେ ଜମିନେ କେନ୍ ପ୍ରକାର ମଝି ସବୁ ବୁଣିବେ ସାର, ସେନୁ ଆଉ କେନ୍ ପ୍ରକାର ସୁବିଧା ସବୁ ପାଇପାରିବେ?
0: ହଁ, ସମୟ ସମୟରେ ମିଡିୟମ୍ ଲ୍ୟାଣ୍ଡ ବା ମଝିଆଳି ଜମିରେ ଧାନ କଟା ହେବା ପୂର୍ବରୁ ଜମିରେ ବତର ଥିବା ସମୟରେ ଅନ୍ୟ ଫସଲ ଯଥା ମଟର, ବୁଟ, ଖେସାରୀ ଇତ୍ୟାଦି ମଞ୍ଜି ବୁଣି ଦିଆଯାଏ। ଏହାଦ୍ୱାରା ଜମିରେ ଥିବା ବତରକୁ ଉପଯୋଗ କରି ମଞ୍ଜିରୁ ଗଛ ବାହାରିଯାଏ ଏବଂ ଧାନ କଟା ବେଳକୁ ସେହି ଗଛଗୁଡ଼ିକ 2-3 ପତ୍ରର ହୋଇଯାଇଥାଏ। ପରବର୍ତ୍ତୀ ଅବସ୍ଥାରେ ଜମିର ବଳକା ବତରକୁ ଉପଯୋଗ କରି ଗଛଗୁଡ଼ିକ ଭଲ ବଢ଼େ ଓ ଆଶାନୁରୂପ ଅମଳ ଦେଇଥାଏ। ଏହି ପ୍ରକାର ଚାଷକୁ ଆମେ ପାଇରା କ୍ରପିଂ ବା ପାଇରା ଚାଷ ପ୍ରଣାଳୀ ବୋଲି କହୁ। ମୁଖ୍ୟତଃ ଯେଉଁ ଜମିମାନଙ୍କରେ ଶୀତ ଦିନରେ ଜଳସେଚନର ସୁବିଧା ନଥାଏ ସେ ପ୍ରକାର ଜମିରେ ପାଇରା ଚାଷ କରିବା ଦ୍ୱାରା ଦ୍ୱିତୀୟ ଫସଲରୁ ଭଲ ଅମଳ ମିଳେ।
1: ଆଉ ଗୋଟେ ପ୍ରଶ୍ନ ମୋର ମନେ ଆସୁଛି ଆଜ୍ଞା, ଆମ ଚାଷୀ ଦ୍ୱାରା ମାନେ ଭାବୁଥିବେ ଯେ ଏ ଭଳିଆ ଆମେ ଯେତେବେଳେ କିଛି ଯଦି ସେନେ ବୁନାବୁନି କରିଦେମା ସେ ଗଛ ଖଣ୍ଡକ ତ ସେତେବେଳେ ଉଠି ଆସ୍ବା, ତ ଧାନ କାଟବାର ସମୟରେ ଆଜ୍ଞା ଇ ଯେନ୍ ଦିନବର ଫସଲ ଆମେ ଯେନ୍ଟା କର୍ମା ସେଟା ଯଦି ଛୋଟ ଛୋଟ ଗଛ ସବୁ ଯେନ୍ ହେଇଥିବେ ତାଙ୍କର କିଛି ସେମିତି ଅସୁବିଧା ହେବାକେ ଆଜ୍ଞା?
0: ସାଧାରଣତଃ ପାଇରା କ୍ରପିଂରେ ଦ୍ୱିତୀୟ ଫସଲର ବିହନକୁ ଅନୁମୋଦିତ ପରିମାଣ ଠାରୁ ଟିକେ ଅଧିକା ମାତ୍ରାରେ ବୁଣା ଯାଇଥାଏ
1: ଆଜ୍ଞା,
0: ଯାହାଦ୍ୱାରା ଜମିରେ ସାମାନ୍ୟ ଅଧିକ ସଂଖ୍ୟକ ଗଛ ଥାଏ
1: ଆଜ୍ଞା।
0: ତେଣୁ ଧାନ କାଟିବା ସମୟରେ ଦ୍ୱିତୀୟ ଫସଲର କିଛି ଗଛ ନଷ୍ଟ ହୋଇଗଲେ ମଧ୍ୟ ଅମଳ ବିଶେଷ ବାଧାପ୍ରାପ୍ତ ହୁଏ ନାହିଁ।

0: ତ ଆଜ୍ଞା ଆମର ଚାଷୀ ଭାଇମାନଙ୍କେ ସେ ଏକକ ଫସଲ କାଣା ପର୍ଯ୍ୟାୟ ଫସଲ କାଣା ଆର୍ ପାଇରା ଚାଷ ଇ ବିଷୟରେ ବି ତ ଆପଣ କହିଲେ। ଆଉ ଗୋଟେ କଥା ମୋର ମନେ ଆସୁଛେ ଆଜ୍ଞା, ଯେ ଏକା ବେଲକେ ଆମେ ଦୁଇଟା ଚାଷ ଯେନ୍ଟା ଅଛେ ମିଶିକରି କରିପାରମା କି ଆଜ୍ଞା?
1: ହଁ, ଏଭଳି କରାଯାଇପାରିବ। ଯଦି ଆମେ ଗୋଟିଏ ଜମିରେ ଏକା ସମୟରେ ଦୁଇଟି ଫସଲ ଚାଷ କରିବା ତେବେ ତାହାକୁ ମିଶ୍ରିତ ଫସଲ ଚାଷ ବା ଅନ୍ତ ଫସଲ ଚାଷ ବୋଲି କୁହାଯାଏ। ଯଥା ମକା ସହ ହରଡ଼, ମକା ସହ ଝୁଡ଼ୁଙ୍ଗ, ଚିନାବାଦାମ ସହ ହରଡ଼, କପା ସହ ହରଡ଼ ଇତ୍ୟାଦି। ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷ କରାଯାଉଥିବା ଢିପ ବା ଉଚ୍ଚ ଜମିମାନଙ୍କରେ ମିଶ୍ରିତ ଫସଲ ଚାଷର ଚାହିଦା ବା ସୁଯୋଗ ଥାଏ। କାରଣ ବର୍ତ୍ତମାନ ପରିସ୍ଥିତିରେ ବର୍ଷାର ଅନିୟମିତତା ଯଥା ମୌସୁମୀ ବର୍ଷାର ବିଳମ୍ବ ଆଗମନ, ସ୍ୱଳ୍ପ ବୃଷ୍ଟି, ବହୁଳ ବୃଷ୍ଟି ଓ ମୌସୁମୀ ବର୍ଷାର ସରଳ ପ୍ରତ୍ୟାବର୍ତ୍ତନ ଯୋଗୁଁ ଗୋଟିଏ ଜମିରେ ଗୋଟିଏ ଫସଲ ଚାଷ କରୁଥିଲେ ତାହା ବିପଦର ସମ୍ମୁଖୀନ ହେବାର ସମ୍ଭାବନା ଥାଏ। କିନ୍ତୁ ଯଦି ଆମେ ଗୋଟିଏ ଜମିରେ ଦୁଇଟି ଫସଲକୁ ମିଶାଇ ଚାଷ କରୁଛେ ତେବେ କୌଣସି କାରଣବଶତଃ ଗୋଟିଏ ଫସଲର କିଛି କ୍ଷତି ହୋଇଗଲେ ଅନ୍ୟ ଅନୁକୂଳ ପରିସ୍ଥିତିରେ ଗୋଟିଏ ଜମିରୁ ଏକାବେଳକେ ଦୁଇଟି ଫସଲର ଆଶାନୁରୂପ ଅମଳ ମିଳିଥାଏ, ଫଳରେ ସମୁଦାୟ ଅମଳ ପାଖାପାଖି ଦ୍ୱିଗୁଣିତ ହୋଇଥାଏ।
0: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା। ପ୍ରାୟତଃ ଆମେ ବି ଆମର ଅଞ୍ଚଳମାନଙ୍କୁ ଦେଖୁଛୁ ଯେ ଆମର ଚାଷୀ ଦାମନେ ସେମାନେ ଖଣ୍ଡେ ସଚେତନ ହେଇଗଲେ ନା, କପା ଭିତରେ ବି କାନ୍ଦୁଲ ଦେଇକରି ହେତେ ଇ ବଛର ଗଲା ବନେକରି ସେମାନେ ଲାଭ ପାଇପାରିଛନ୍। ଇ ପ୍ରକାର ଆମେ ଯଦି ମିଶ୍ରିତ ଚାଷ ସବୁ କର୍ମା ବୋଲେ ନିହାତି ଆଜ୍ଞା ଗୋଟେ ଖେନା ଯଦି ଛିଡ଼ି ଯାଉଛେ ବୋଲେ ଆର୍ ଗୋଟେ ଖେନାକେ ସେ ମାକଡ଼ ଧରିଲା ଭଳିଆ ଆମେ ବି କିଛି ନିହାତି ପାଇପାର୍ମା। ଆଉ ଗୋଟେ କଥା ଆଜ୍ଞା, ଯେ ଇ ମିଶ୍ରିତ ଫସଲ ଚାଷ ନୁ ଆର୍ କିଛି ଏମିତି ଉପକାର ମିଳିପାର୍ବା କି ଆଜ୍ଞା?
1: ହଁ ହଁ, ଯଦି ଆମେ ଗୋଟିଏ ଶସ୍ୟଜାତୀୟ ଫସଲ ସହ ଆଉ ଗୋଟିଏ ଡାଲି ଜାତୀୟ ଫସଲ ମିଶାଇ ଚାଷ କରୁଛେ ତେବେ ଚାଷୀ ଗୋଟିଏ ଜମିରୁ ଉଭୟ ଶସ୍ୟ ଓ ଡାଲି ଅମଳ ପାଇଥାଏ, ଯାହାକି ତାର ନିତ୍ୟ ବ୍ୟବହାର୍ଯ୍ୟରେ ଲାଗିଥାଏ। ତା ଛଡ଼ା ଡାଲି ଜାତୀୟ ଫସଲର ଚେରରେ ଗ୍ରନ୍ଥି ବା ନୁଡୁଲ ଥିବାରୁ ସେଥିରେ ଥିବା ରାଇଜୋବିୟମ ବ୍ୟାକ୍ଟେରିଆ ଦ୍ୱାରା ମାଟିରେ ବାୟୁମଣ୍ଡଳୀୟ ଯବକ୍ଷାରଯାନ ବିବର୍ଦ୍ଧିତ ହୋଇ ମାଟିର ଉର୍ବରତା ବଢ଼ାଇଥାଏ। ଏହା ବ୍ୟତିରେକ ଡାଲି ଜାତୀୟ ଫସଲର ପତ୍ର ବା ଅବଶିଷ୍ଟାଂଶ ମାଟିରେ ପଡ଼ି ଜମିକୁ ଜୈବିକ ଖତ ଯୋଗାଇଥାଏ।
0: ଆର୍ ଗୋଟେ ସବୁଠାନୁ ଗୁରୁତର କଥା ହେଲା ଆଜ୍ଞା, ଯେ ଗୋଟେ ଚାଷ ସାଙ୍ଗେ ଆମେ ଆର୍ ଗୋଟେ ଯେନ୍ ମିଶ୍ରିତ ଚାଷ କର୍ମା ଯାହାକେ ତାହାକେ ମିଶେଇ ଦେଲେ ତ ନେଇ ହୁଏ, ତ କେନ୍ ଚାଷ ସାଙ୍ଗେ କେନ୍ କେନ୍ଟାକେ ମିଶାଲେ ବନେ କରି ହେବା ହେ ବାବଦେ ଖଣେ ଟିକେ ବୁଝେଇ ଦେବେ ଆଜ୍ଞା?
1: ଠିକ୍ କଥାଟିଏ। ମିଶ୍ରିତ ଫସଲ ଚାଷରେ ଗୋଟିଏ ଫସଲ ଶସ୍ୟଜାତୀୟ ହେଲେ ଅନ୍ୟ ଫସଲଟି ଡାଲି ଜାତୀୟ ହେବା ଆବଶ୍ୟକ। ସେହିପରି ଗୋଟିଏ ଫସଲ ଦୀର୍ଘ ଅବଧି ବିଶିଷ୍ଟ ହୋଇଥିଲେ ଅନ୍ୟ ଫସଲଟି ସ୍ୱଳ୍ପ ଅବଧି ବିଶିଷ୍ଟ ହେବା ଦରକାର। ତା ଛଡ଼ା ଗୋଟିଏ ଫସଲ ଅନ୍ୟ ଫସଲ ଉପରେ ଖରାପ ପ୍ରଭାବ ପକାଉ ନଥିବା ଆବଶ୍ୟକ। ସେହିପରି ଗୋଟିଏ ଫସଲର ଚେର ମାଟିରେ କମ୍ ଗଭୀରକୁ ଯାଉଥିବା ବେଳେ ଅନ୍ୟ ଫସଲଟିର ଚେର ଗଭୀରକୁ ଯାଉଥିବା ଭଲ।
0: ଆମେ ଦେଖିଛୁ ଆଜ୍ଞା, ଯେନ୍ ଆମେ ମିଶ୍ରିତ ଫସଲ ଚାଷ ଯେନ୍ ଆମ ଚାଷୀ ଦାମନେ କରସନ୍, ତ ତାକେ ଛଟା କରିଦେସନ୍ ଆଜ୍ଞା।
1: ଆଚ୍ଛା,
0: ତ ତାର ଉପରେ କିଛି ଏମିତି କହିବେ ଆଜ୍ଞା, କିଆର କେମିତି ବୁଣା ଯାଇପାରବା ସେଟା?
1: ଭଲ ପ୍ରଶ୍ନଟିଏ ପଚାରିଲେ। ଗୋଟିଏ ଜମିରେ ଦୁଇଟି ଫସଲକୁ ଛଟା ବୁଣା କରାଯାଇପାରିବ, କିନ୍ତୁ ଏହାଦ୍ୱାରା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ। ଏହାଦ୍ୱାରା ଦୁଇଟି ଫସଲର ଗଛ ଇତସ୍ତତ ହୋଇ ରହୁଥିବାରୁ ଗଛଗୁଡ଼ିକର ବୃଦ୍ଧି ଠିକ୍ ଭାବରେ ହୋଇପାରେ ନାହିଁ। ଅନ୍ତଚାଷ ଅର୍ଥାତ୍ କୋଡ଼ାଖୁସା, ଘାସ ବଛା ଓ ଶୀର୍ଷସାର ପ୍ରୟୋଗ ଠିକ୍ ଭାବରେ କରିହୁଏ ନାହିଁ। ଫସଲ ଅମଳ ସମୟରେ ମଧ୍ୟ ଅସୁବିଧା ସୃଷ୍ଟି ହୁଏ। ତେଣୁ ମିଶ୍ରିତ ଫସଲ ଚାଷରେ ଦୁଇଟି ଯାକ ଫସଲକୁ ଧାଡ଼ିରେ ଏକ ନିର୍ଦ୍ଦିଷ୍ଟ ରେସିଓ ବା ଅନୁପାତରେ ବୁଣିବାକୁ ପଡ଼ିଥାଏ, ଯାହାଦ୍ୱାରା ପୂର୍ବରୁ କହିଥିବା ଅସୁବିଧା ଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।
0: ତ ଆପଣ ଯେନ୍ କହିଲେ ଆଜ୍ଞା, ଯେ ଗୋଟେ ଜମିନେ ଆମେ ବରଷକେ ତିନିଟା ପତେ ଆମର ଫସଲ ଚାଷ ଆମେ କରିପାରମା ଆଜ୍ଞା, ତ ଏଇଟା କେନ୍ତା କରି ହେଇପାରବା ଆଜ୍ଞା?
1: ଗୋଟିଏ ଜମିରେ ଆମେ ବର୍ଷକ ମଧ୍ୟରେ ମଧ୍ୟ ତିନୋଟି ଫସଲ ଚାଷ କରିପାରିବା
0: ଆଜ୍ଞା।
1: ଉଦାହରଣ ସ୍ୱରୂପ ଏକ ବର୍ଷା ଉପରେ ନିର୍ଭର କରୁଥିବା ଢିପ ବା ଉଚ୍ଚ ଜମିରେ ଚାଷୀ ଭାଇମାନେ ମୌସୁମୀ ବର୍ଷା ଆରମ୍ଭରେ ଅର୍ଥାତ୍ ଜୁନ୍ ମାସ ଦ୍ୱିତୀୟ ପକ୍ଷ ମଧ୍ୟରେ ମକା ସହ ଝୁଡ଼ୁଙ୍ଗ ମିଶ୍ରିତ ଫସଲ ଚାଷ ପାଇଁ ଦୁଇ ଧାଡ଼ି ମକା ପରେ ଦୁଇ ଧାଡ଼ି ଝୁଡ଼ୁଙ୍ଗ ବୁଣିପାରିବେ
0: ଆଜ୍ଞା,
1: ଯଦ୍ୱାରା ଚାଷୀ ଭାଇମାନେ ଅଗଷ୍ଟ ମାସ ଦ୍ୱିତୀୟ ପକ୍ଷରୁ ସେପ୍ଟେମ୍ବର ମାସ ପ୍ରଥମ ପକ୍ଷ ମଧ୍ୟରେ କଞ୍ଚା ଝୁଡ଼ୁଙ୍ଗ ଏବଂ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହ ମଧ୍ୟରେ ମକା ଅମଳ କରିପାରିବେ। ତାପରେ ପୁଣି ଜମି ପ୍ରସ୍ତୁତ କରି ସେହି ଜମିରେ କୋଳଥ କିମ୍ବା ସୋରିଷ ଚାଷ ମଧ୍ୟ କରିପାରିବେ
0: ଆଜ୍ଞା,
1: ଯାହା ମାଟିରେ ଥିବା ବଳକା ବତର ଓ ପରବର୍ତ୍ତୀ ସମୟରେ ହେଉଥିବା ସ୍ୱଳ୍ପ ବୃଷ୍ଟିକୁ ଉପଯୋଗ କରି ଆଶାନୁରୂପ ଅମଳ ଦେଇପାରିବ
0: ଆଜ୍ଞା।
1: କିନ୍ତୁ ଏଇଠାରେ ମୁଁ ଗୋଟିଏ କଥା କହି ରଖିବି, ଯଦି ଚାଷୀ ଭାଇମାନେ ଗୋଟିଏ ଜମିରେ ଦୁଇଟି କିମ୍ବା ତିନୋଟି ଫସଲ ଚାଷ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏପ୍ରିଲ ମେ ମାସରେ ହେଉଥିବା ଅଦିନିଆ ବର୍ଷାକୁ ଉପଯୋଗ କରି ଜମିକୁ ଖରାଟିଆ ଚାଷ କରିଦେବା ଆବଶ୍ୟକ
0: ଆଜ୍ଞା,
1: ଯଦ୍ୱାରା ମୌସୁମୀ ବର୍ଷା ଆରମ୍ଭ ହେବା ପରେ ପରେ ଶେଷଗୁଡ଼ ଚାଷ କରି ଫସଲ ବୁଣା କାର୍ଯ୍ୟ ଖୁବ୍ ଶୀଘ୍ର କରିହେବ
0: ଆଜ୍ଞା। ଗୋଟେ ବଢ଼ିଆ କଥା କହିଲେ ଆଜ୍ଞା, ପ୍ରାୟତଃ ଆମେ ଦେଖୁଛୁ ଯେ ଅଦିନିଆ ବର୍ଷା ସବୁ ହେଇଯାଉଛେ, ଇ ସମୟକେ

0: ନିହାତି ଆମେ ଚାଷୀ ହାତକେ ହାତ ବାନ୍ଧି କରି ନେଇ ବସବାର ଅଛି। ଜମିକେ ସେତେବେଳେ ଆମେ ଯେ ଚଷା ଚଷି କରିଥିମା ବୋଲେ ବର୍ଷା ସମୟ ବେଳକେ ଆମେ ତୁରନ୍ତ ଆମର ଚାଷ କାମଟା ଆଗକେ କରିପାରମା।
1: ଠିକ କଥା।
0: ତ ପରିଶେଷରେ ଆଜ୍ଞା ଆମର ଏଇ ଚାଷୀ ଦାମ ଯେନ୍ମାନେ ଆଜି ଆପଣଙ୍କୁ ଶୁଣୁଛନ୍, ଏ ବିଷୟରେ ଆଉ କିଛି କହିବେ ଆଜ୍ଞା? ସେମାନେ
1: ଆଜିର ଆଲୋଚନା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଜମି ପାଇଁ ଏକକ ଫସଲ, ପର୍ଯ୍ୟାୟ ଫସଲ, ପାଇରା ଫସଲ ଓ ମିଶ୍ରିତ ଫସଲ ଚାଷ ବିଷୟରେ ବିଶଦ ଭାବରେ ଜାଣିଲେ। ତେଣୁ ଚାଷୀ ଭାଇମାନେ ନିଜର ଜମିର ପ୍ରକାର ଓ ସ୍ଥାନୀୟ ପାଣିପାଗକୁ ଆଖି ଆଗରେ ରଖି ଆସନ୍ତା ବର୍ଷ ପାଇଁ କେଉଁ ଜମିରେ କେଉଁ ଫସଲ କେତେବେଳେ ଚାଷ କରିବେ ସେ ବିଷୟରେ ଏବେଠାରୁ ଯୋଜନା କରିବା ଦରକାର, ଯଦ୍ୱାରା ନିଜର ସୀମିତ ଜମିରୁ ଅଧିକ ଅମଳ ମିଳିବା ସହ ବେଶ ଦୁଇ ପଇସା ଲାଭ ମିଳିପାରିବ।
0: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକ ଆସିଲେ ଆର୍ ଚାଷ ଜମି ପ୍ରକାର ଅନୁସାରେ ଫସଲ ଖସଲା ପ୍ରସ୍ତୁତ କରିକରି ଆମର ଚାଷୀ ଦାମନେ କେମିତିକି ଲାଭବାନ ହେଇପାରିବେ ହେ ବିଷୟରେ କହିଲେ। ସେଥିରେ ଆଜି ଆକାଶବାଣୀ ତରଫରୁ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
1: ଧନ୍ୟବାଦ ଆଉ ନମସ୍କାର।
2: ଶୁଣିଲୁ ବାବୁ ମନେ କଥା ଗୋଟେ ଦେଖିନୁ, ମୁଇଁ ତ ଭାବୁଥିଲି ଯେ ଯୋଉନା ଶୁଇ ଶୁଆ ଦେଲେ ସକାଳେ ଯୋଗା କର୍ମା ବୋଲି କରି, ଏଟା ପୁଣି ଜ୍ଞାନ କୌଶଳ ର କଥା
3: ଦୋରା।
2: ହଁ
3: ଇଟା ତ ଶୁଣିଲୁ। ଦେଖ ତୁଇ ପଲାବି ପଲାବି ହଉଛୁ, ଦେଖାନ୍ତା ଚାଷ କଥା ଶୁଣି ଶୁଣି ଆର ଗୋଟେ ଚାଷୀ ଦୋରା ମନେ ଚାଷ କରୁଛନ୍
2: କହିବେ ବୋଲୁଛୁ କାଟା ତୁ କଥା ହବୁ କଥା
3: ଶୁନ।
4: ହେନ୍ତା ତ ଭିନ୍ ଭିନ୍ ସମୟନେ ଆମେ ଭିନ୍ ଭିନ୍ ଚାଷୀ ଦୋଦାର ସଙ୍ଗେ ଭେଟୁଥିସୁଁ ଆର୍ ଚାଷର ହାଲଚାଲ ବିଷୟରେ ଜାଣୁଥିସୁଁ। ଆର୍ ହେନ୍ତା ଆଜି ଆମର ସଙ୍ଗେ ଗୋଟେ ଚାଷୀ ଦୋଦା ଅଛନ୍, ଆଜି ତାଙ୍କରନୁ ଜାନ୍ମା ତାଙ୍କର ହାଲଚାଲ, ତାଙ୍କର କଥା, ତାଙ୍କର ଅଭିଜ୍ଞତା କଥା ଜାନ୍ମା, ତାଙ୍କର ଚାଷର କଥା ଜାନ୍ମା। ତ ଦୋଦା ଜୁହାର।
5: ଜୁହାର
4: ଦୋଦା, ପହିଲା ଆମକେ ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍।
5: ମୋର ନାଁ ତପନ ପଟେଲ ସରଲାଞ୍ଜି, ପଞ୍ଚାୟତ ମେଦିନୀପୁର।
4: ତ ଦୋଦା ଆପଣ ଇଠାନେ କେତେ ବରଷ ହେଲା ଚାଷ କାମ କରୁଛନ୍?
5: 3 ବର୍ଷ।
4: ତ ଆପଣ ଇଠାନେ କାଣା କାଣା ଚାଷ କରୁଛନ୍ ଦୋଦା?
5: ମୁଁ ଏବେ ଭେଣ୍ଡି, କରଲା, ବାଇଗଣ, ତାପରେ କାକୁଡ଼ି, ତାପରେ ସିମ।
4: ତ ଆପଣ ତ ଇଠାନେ ଏତେ ସାରା ଚାଷ କରୁଛନ୍, ତ ଆମର ଇଠାନେ ଆପଣଙ୍କର କେନ୍ତା ପ୍ରକାରର ମାଇଟ ଅଛି ଆର୍ ସେ ମାଇଟଟା ଆପଣଙ୍କର ଏଇ ଚାଷ କାମ ଲାଗି ଠିକ୍ ହେଇପାରୁଛି କି ନାଇଁ?
5: ଠିକ୍ ହେଉଛି, ଖଲିଆ ମାଟି ଭଲ ହେଇଛି ବର୍ଷା ଦିନେ ବଲିଆ ଖଲିଆ ହେଲେ।
4: ତ ଦାଦା ଆମେ ଯେନ୍ତା ଜାଣିଛୁ ଯେ ମାଇଟ ଗୋଟେ ବିଶେଷ ଭୂମିକା ନେସି ଯେନ୍ସି ବି ଚାଷ କାମ ଲାଗି, ତ ଆର୍ ଆଜିକାଲି ଆମେ ଦେଖୁଛୁ ବିଶେଷଜ୍ଞ ଆଜ୍ଞାମାନଙ୍କନୁ ବି ଶୁଣୁଛୁ ଯେ ମାଇଟ ପରୀକ୍ଷା କରିକିନା ଆମେ ଯେନ୍ସି ବି ଚାଷ କାମ କରବାର କଥା, ତ ଆପଣ ଇଠାନେ କିଛି ହେନ୍ତା ମାଟି ପରୀକ୍ଷା କରିଥିଲେ କେ?
5: ନାଇଁ ଆମେ ନେଇ କରିଥିଲେ, ନିଜେ ଅବଜ୍ଞତାରେ କରୁଛୁ, କେନ୍ତା କେନ୍ତା ହେବା ଜଣା ପଡ଼ିଯାଉଛୁ ଆମର ଲାଗି।
4: ତ ଆପଣ ନିଜେ ନିଜେ ଇଠାନେ ଆପଣଙ୍କର ଚାଷ କାମଟା କରୁଛନ୍ ଆର୍ ଆପଣଙ୍କର ମାଟିକେ ଆପଣ ଦେଖିକିନା ଆପଣଙ୍କର ଚାଷ କରୁଛନ୍? ତ ଦାଦା ଆପଣ ଇଠାନେ ପାଣି କେନ୍ତା ଯୋଗାଉଛନ୍?
5: ପାଣି ଏଇଟା ମଟରରୁ ଆସୁଛି 2 କିଲୋମିଟର ପାଖାପାଖି।
4: ତ ଇଠାନେ ଆପଣଙ୍କର କ୍ଷେତେ ଆପଣଙ୍କର ଜମିନେ ତାକେ ସେ ପାଣିକେ କେନ୍ ହିସାବରେ ଆପଣଙ୍କର ଫସଲ ନେ ତାକେ ପହଞ୍ଚାଉଛନ୍?
5: ପାଣି ମଡ଼ଉଛୁ ନାଲ ନାଲ କରି କରି, ଖରାଦିନେ ବର୍ଷା ଦିନେ ଛାଡ଼ି ଦେଉଛୁ, ବର୍ଷା ଦିନେ ହୁଡ଼ା ଦିଆ ହେଇଛେ, ହୁଡ଼ା ଦେଲେ ଏକା ବସବା ବର୍ଷା ଦିନେ, ସେ ଟାଇପ୍ରେ ଚାଷ କରା ହେଉଛି, ବର୍ଷା ଦିନ ବର୍ଷା ଚାଷ, ଖରା ଦିନ ଖରା ଟାଇପ୍ରେ ଚାଷ କରା ହେଉଛି।
4: ଠିକ୍ କଥା କହିଲେ। ଆରୁ ଆର୍ ଗୋଟେ ଜିନିଷ ବି ଆମେ ଜାଣିଛୁ ଯେ ଦାଦା ଯେନ୍ସି ବି ଚାଷ କାମ କଲେ ଆଜିକାଲି ତ ଆମେ ଦେଖୁଛୁ ବହୁତ ସାରା ଜାଗାରେ ରାସାୟନିକ ସାର ବି ବ୍ୟବହାର କରାହେଉଛି ଆର୍ କେତେ ଜାଗାରେ ଜୈବିକ ସାରର ବି ବ୍ୟବହାର କରାହେଉଛି, ତ ଆପଣ ଇଠାନେ କେନ୍ ପ୍ରକାରର ସାର ବ୍ୟବହାର କରୁଛୁ?
5: ଆମେ ହେଲା ଖତ ଦେଉଛୁ, ଗୋରୁ ଖତ ବେଶୀ ଆର ଟିକେ ଟିକେ ଦେଉଛୁ ଆର ସେଟା ଗଦ ଦେଖିକରି।
4: ତ ଆପଣ ବିଶେଷ କରି ଜୈବିକ ସାର ଉପରେ ଆପଣ କାମ କରୁଛନ୍, ଆପଣଙ୍କର ଚାଷ କାମଟା କରୁଛନ୍? ତ ଦାଦା ମୁଁ ଇନେ ଆପଣଙ୍କେ ଆର୍ ଗୋଟେ ଜିନିଷ ପଚାରିବି ଯେ ଆପଣ ଯେନ୍ତା ଏବେ ଭିନ୍ ଭିନ୍ ପ୍ରକାରର ଚାଷ କରୁଛନ୍, ଆଜିକାଲିର ଜୁଆନ ପିଲାମାନେ ଅଛନ୍, ଆଜିକାଲିର ଯୁବପିଢ଼ି ଅଛନ୍, ସେମାନେ ପୁଣି ଆଜିକାଲି ଚାଷ କାମକେ ଆସିଲେ ନା, ତ ସେମାନଙ୍କେ ଆପଣ କାଣା ପରାମର୍ଶ ଦେବେ? ଆପଣଙ୍କର ଅଭିଜ୍ଞତାରୁ ଆପଣ ସେମାନଙ୍କେ କାଣା ବାର୍ତ୍ତା ଦେବାର ଲାଗି ଚାହିଁବେ?
5: ଆଜିକାଲି ପିଲାମାନଙ୍କେ ସେମାନଙ୍କର ତାଙ୍କର ହିପା ଚଲୁଛନ୍, ସେମାନେ କଲେ କଲେ ନେଇହେଲେ ନାଇଁ ଆରୁ, ଆମେ ବତଉଛୁ କରିବେ ବୋଲେ କରନ୍ ନେଇହେଲେ ନାଇଁ ଆରୁ।
4: ଠିକ୍ ଅଛି ଦାଦା, ତ ଆପଣ ଆମକେ ଏତେ ସମୟ ଦେଲେ, ଆମର ସାଙ୍ଗେ ଭିନ୍ ଭିନ୍ ପ୍ରକାରର କଥା ହେଲେ, ଆପଣଙ୍କର ଚାଷ ବାବଦ ନେ କହିଲେ, ଆପଣଙ୍କର ବାବଦ ନେ କହିଲେ, ତ ଦାଦା ଆପଣ ଆମକେ ଏତିକି ସମୟ ଦେଲେ ହେତାର ଲାଗି ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆପଣଙ୍କେ ଢେର ସାରା ଧନ୍ୟବାଦ ଆରୁ ଜୁହାର ଦାଦା।
2: ଶୁଣିଲୁ? ହଇ ଶୁଣିଲି ରେ ବାବୁ, ଦେଖନୁ ବୁଣିଆ କଥା ଗୁଟି
3: ହଇ
2: ହେ ଦାଦା, ମେଟ ସଙ୍ଗେ ମାଟ ହେଇଚନ୍ ବୋଲ
3: ଅଟା ଭିଡ଼ିଚନ୍
2: ଭିଡ଼ିଚନ୍ ଯେ ଶୁଣତୁ, ଆମେ ଦାଦାର କଥା ତ ଶୁଣିଲୁ ହେ ଦାଦା, ଆଗକେ ପୁଣି କେନ୍ତା ଉନ୍ନତି କରବେ ବୋଲ ହେ, ସେଥିର୍ ଲାଗି ବୋଲୁ ଆମେ ଦାଦାର ଲାଗି ବୋଲୁ ପ୍ରାର୍ଥନା କର୍ମା
3: ହେ।

0: ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଏଫ୍ ମାଧ୍ୟମରେ।
1: ଏତେ ସ୍ଟ୍ରଙ୍ଗ କେମିତି ଅଛି?

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜି ଉପସ୍ଥାପନାରେ ସଚିଦାନନ୍ଦ ମଲ୍ଲିକ ଓ ନିହାରିକା ନାୟକ।

0: ଏଇଟା ଏକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ କାର୍ଯ୍ୟକ୍ରମ ଭଲ ଲାଗିଛି, କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆପଣଙ୍କର ଗ୍ରହଣଯୋଗ୍ୟ। ପ୍ରଥମ କଥାଟି ହେଉଛି ଯେ ଆମେ ଉଦୟ ଭାରତ କାର୍ଯ୍ୟକ୍ରମରେ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥାଉ। ସେଥିରେ ବିଶେଷଜ୍ଞମାନେ ଆସିକି ବିଭିନ୍ନ ଉନ୍ନତିମୂଳକ ଯୋଜନା ଲୋକଙ୍କ ପାଖକୁ କେମିତି ପହଞ୍ଚିପାରିବ ତାର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥାନ୍ତି। ସରକାରଙ୍କର ଏତେ ଯୋଜନା ସତ୍ତ୍ୱେ ଯଦି ସାମ୍ପ୍ରତିକ ପରିସ୍ଥିତିରେ ମା ମାଉସୀମାନେ ଅବହେଳାର ଶିକାର ହେଉଛନ୍ତି ଏବଂ ପୁରୁଷମାନେ ନିଶାସକ୍ତ ହୋଇ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଏହା ଚିନ୍ତିତ ବିଷୟ। ଆଶା କରୁଛୁ ଯେ ଆମେ ସମସ୍ତେ ସଜାଗ ସଚେତନ ହୋଇଯିବାର ସମୟ ଆସିଗଲାଣି, ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିବାର ସମୟ ଆସିଗଲାଣି। ତେଣୁ ସରକାରୀ ଯୋଜନାଗୁଡ଼ିକୁ ଗ୍ରହଣ କରି ତାର ଫାଇଦା ଉଠାଇ ଗୋଟିଏ ସୁନ୍ଦର ଜୀବନ ଜୀଇଁବାର ଆରମ୍ଭ କରିବା କଥା। ଏଇଥିପାଇଁ ଗୋଟିଏ ସଚେତନତାର ଆବଶ୍ୟକତା ରହିଛି। ଏବଂ ଦ୍ୱିତୀୟ କଥାରେ ଆପଣ ଯାହା ଲେଖିଛନ୍ତି ଯେ ଗତ ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ପିଆଜ ଚାଷ ସମ୍ପର୍କରେ ଆମର ବିଶେଷଜ୍ଞ ସିଧାସଳଖ ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଫୋନ୍ ମାଧ୍ୟମରେ ଦେଇଥିଲେ। ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଜାଣି ଖୁସି ଲାଗୁଛି। ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ନିମନ୍ତ୍ରିତ ଅତିଥି ମହାଶୟଙ୍କୁ ଉପସ୍ଥାପକ ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ।
1: ଶେଷରେ ସେ ଆଉ ଗୋଟିଏ ଅନୁରୋଧ କରିଛନ୍ତି, ହେଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମକୁ ସପ୍ତାହରେ ଦୁଇ ଦିନ ପ୍ରଚାର କରନ୍ତୁ। ଆକାଶବାଣୀ ବଲାଙ୍ଗୀର ଏବଂ ସମ୍ବଲପୁର ମଧ୍ୟ ସପ୍ତାହରେ ଦୁଇ ତିନି ଦିନ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି ବୋଲି ସେ ଲେଖିଛନ୍ତି।
0: ମନୋଜ ଭାଇ ଦେଖନ୍ତୁ, ପ୍ରତ୍ୟେକ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରଣ କରିବାର ବିଭିନ୍ନ ଶୈଳୀ ଏବଂ ଲୋକବଳ ଉପରେ ନିର୍ଭର କରେ। ଆପଣ ଜାଣିଛନ୍ତି ଯେ ଆକାଶବାଣୀ ଭବାନୀପାଟଣାରେ ଲୋକବଳର ଅଭାବ ରହିଛି ଏବଂ ଗୋଟିଏ ଏକ ଘଣ୍ଟାର କାର୍ଯ୍ୟକ୍ରମ ତାକୁ ସପ୍ତାହକୁ ଦୁଇ ଦିନ ପ୍ରଚାର କରିବା ପାଇଁ ସମୟ ନିର୍ଘଣ୍ଟରେ ପୁଣି ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏହା ପରିବର୍ତ୍ତନ କଲେ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବାଧା ଉପୁଜିବ। ତେଣୁ କେଉଁ କେନ୍ଦ୍ର କେମିତି କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି ସେ କଥା ସହିତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ତୁଳନା କରିବା ଠିକ୍ ନୁହଁ। ଆମ କେନ୍ଦ୍ରର ଏକ ଭିନ୍ନ ଶୈଳୀ ଅଛି ଏବଂ ସେହି ଶୈଳୀ ଅନୁସାରେ ଆମେ କାର୍ଯ୍ୟକ୍ରମଗୁଡ଼ାକ ଯେମିତି ସବୁ ବର୍ଗର ଶ୍ରୋତାଙ୍କ ପାଇଁ ସାତ ଦିନରେ ଗୋଟିଏ ଗୋଟିଏ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପ୍ରଚାର ହୋଇପାରିବ ତାର ବ୍ୟବସ୍ଥା କରିଛୁ। ବର୍ତ୍ତମାନ ତାକୁ ସପ୍ତାହକୁ ଦୁଇ ଦିନ ପ୍ରଚାର କରିବା ସମ୍ଭବପର ନୁହଁ, ଆଶା କରୁଛୁ ଆପଣ ବୁଝିବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ, ଆପଣଙ୍କର ଏହି ଚିଠି ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠି ଲେଖିଛନ୍ତି ସ୍ୱାଗତିକା ହୋତା, ବିଜମରା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: 20 ତାରିଖରେ ପ୍ରଚାରିତ ଶକ୍ତିରୂପା କାର୍ଯ୍ୟକ୍ରମରେ ନମିତା ହୋତାଙ୍କ ସାକ୍ଷାତକାର ଖୁବ୍ ଭଲ ଲାଗିଥିଲା, ତେଣୁ ଉପସ୍ଥାପିକା ଦୀପ୍ତିମୟଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପୁଣି ଥରେ ସେ ସେହି ସାକ୍ଷାତକାରକୁ ପ୍ରଚାର କରିବା ପାଇଁ ଅନୁରୋଧ କରିଛନ୍ତି।
0: 20 ତାରିଖର ମହିଳାମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଆମର କାର୍ଯ୍ୟକ୍ରମ ଶକ୍ତିରୂପା ଆପଣଙ୍କୁ ଭଲ ଲାଗିଛି। ସେଦିନ ନମିତା ଅପା ନିମନ୍ତ୍ରିତ ଅତିଥି ହୋଇକି ଆସିଥିଲେ ଏବଂ ସେହି କାର୍ଯ୍ୟକ୍ରମର ବିଷୟବସ୍ତୁ ଭଲ ଲାଗିଲା, ତାଙ୍କର ଆଲୋଚନା ତାଙ୍କର ସୂଚନା ସବୁ ଆପଣଙ୍କୁ ଭଲ ଲାଗିଲା, ତେଣୁ ଆପଣଙ୍କୁ ଧନ୍ୟବାଦ ଏବଂ ଆପଣ ଜଣାଇଥିବା ଧନ୍ୟବାଦ ବାର୍ତ୍ତାଟି ସେହି କାର୍ଯ୍ୟକ୍ରମର ଉପସ୍ଥାପିକା ତଥା ନିମନ୍ତ୍ରିତ ଅତିଥି ମହାଶୟଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠି ଲେଖିଛନ୍ତି କ୍ଷମାସାଗର ସାହୁ, ପାକେଲପଡ଼ା ମୁଡେଙ୍ଗ ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଗତ ମଙ୍ଗଳବାର 2 ତାରିଖରେ ଶକ୍ତିରୂପା କାର୍ଯ୍ୟକ୍ରମରେ ଆଣ୍ଠୁଗଣ୍ଠି ଦରଜ ଜନିତ ରୋଗ ଓ ନିରାକରଣ ବିଷୟରେ ଅନେକ କଥା ଜାଣିହେଲା, ତେଣୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର ଏବଂ ଉପସ୍ଥାପିକା ଦୀପ୍ତି ଅପାଙ୍କୁ ଅନେକ ଅନେକ ଧନ୍ୟବାଦ। ସେଠାରେ ଗୋଟିଏ ମତାମତ ଦେଇଛନ୍ତି, ଯେଉଁ ବିଷୟବସ୍ତୁ ରଖିଛନ୍ତି ଅନ୍ତତଃ 4 ଦିନ ଆଗରୁ ଶ୍ରୋତାମାନଙ୍କୁ ଜଣାଇ ଦିଅନ୍ତୁ ସୂଚନା ମାଧ୍ୟମରେ, ହଠାତ୍ ପ୍ରଚାର କରାଗଲେ ଅନେକ ଶ୍ରୋତା ଜାଣିପାରୁନାହାନ୍ତି ବୋଲି ସେ ଲେଖିଛନ୍ତି।
0: କ୍ଷମାସାଗର ସାହୁ ମହାଶୟ ଆପଣଙ୍କୁ ଧନ୍ୟବାଦ। ଆପଣ ମାସର ପ୍ରଥମ ମଙ୍ଗଳବାର ଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ପ୍ରଚାର ହୋଇଥିବା ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ସେଥିରେ ଆମେ ଯେଉଁ ବିଷୟବସ୍ତୁ ରଖିଥିଲୁ ସେ ବିଷୟବସ୍ତୁ ଉପରେ ଆମର ଅନେକ ଶ୍ରୋତା ଫୋନ୍ କରିକି ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଏବଂ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଆସିଥିବା ଡାକ୍ତର ମହାଶୟ ଏବଂ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଦ୍ୱିତୀୟରେ ଯାହା ଆପଣ ଅନୁରୋଧ କରିଛନ୍ତି ସେହି ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ଆପଣ ଯାହା କହିଛନ୍ତି ପ୍ରକୃତରେ ସତ ଏବଂ ସୂଚନା ପ୍ରଦାନ କରିବା ଆମର ଦାୟିତ୍ୱ କର୍ତ୍ତବ୍ୟ, କିନ୍ତୁ କ'ଣ ହୁଏ ସୀମିତ ଲୋକବଳରେ ମାସକୁ 4 ଗୋଟି ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ପାଇଁ ଯେଉଁ ବିଶେଷଜ୍ଞର ଆବଶ୍ୟକତା ରହିଛି, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ପାଖରୁ ଆମେ ସମ୍ପୂର୍ଣ୍ଣ ସ୍ୱୀକୃତି ହାସଲ କରିନଥାଉ, ତେଣୁ ଏହାକୁ ସୂଚନା ବା ଘୋଷଣା କରାଯାଇପାରୁନାହିଁ। ଆମେ ଅନେକ ଥର ବିଶେଷଜ୍ଞମାନଙ୍କ

0: ତ ଆଲୋଚନା କରିଛୁ ଯେ ଅନ୍ୟାନ୍ୟ 2-3 ଦିନ ପୂର୍ବରୁ ଆପଣଙ୍କର ସ୍ୱୀକୃତି ମିଳିଲେ ସମ୍ପୃକ୍ତ ବିଷୟକୁ ଆମେ ଶ୍ରୋତାଙ୍କୁ ସୂଚନା ପ୍ରଦାନ କରିବୁ, ଯାହାଫଳରେ କି ଶ୍ରୋତାଙ୍କର ଫୋନ୍ କଲ୍ ଆସିବ ଏବଂ କାର୍ଯ୍ୟକ୍ରମ ସରସ ସୁନ୍ଦର ହେବ। ଆପଣଙ୍କର ଏହି ମତାମତ ଗ୍ରହଣଯୋଗ୍ୟ, ତାକୁ ଗ୍ରହଣ କରୁଛୁ, ଆମେ ଚେଷ୍ଟା କରୁଛୁ, ଆଗକୁ ମଧ୍ୟ ଚେଷ୍ଟା କରିବୁ। ଏଥିରେ ବିଶେଷଜ୍ଞଙ୍କର ସହଯୋଗ ନିହାତି ଦରକାର, କାରଣ ଗୋଟିଏ ବିଷୟକୁ ଆମେ ଘୋଷଣା କରିଦେବୁ କିନ୍ତୁ ଶେଷ ମୁହୂର୍ତ୍ତରେ ସେହି ବିଶେଷଜ୍ଞ କୌଣସି ଅନିବାର୍ଯ୍ୟ କାରଣବଶତଃ ଆସିପାରିବେ ନାହିଁ। ତାପରେ ଆମର ପ୍ରିୟ ଶ୍ରୋତା ପୁଣି କହିବେ, ଯଦି ଆପଣ ବିଶେଷଜ୍ଞ ଠିକ୍ ଭାବରେ ଡାକିପାରୁନାହାନ୍ତି ତାହେଲେ ବିଷୟବସ୍ତୁ କାହିଁକି ଆପଣ ଘୋଷଣା କରୁଛନ୍ତି। ତେଣୁ ଏସବୁ କଥାଗୁଡ଼ାକ ଧ୍ୟାନରେ ରଖି ଆମେ ଚେଷ୍ଟା କରୁଛୁ ଆଗକୁ ଆମେ ଅନ୍ୟାନ୍ୟ 2 ଦିନ ପୂର୍ବରୁ ବିଷୟବସ୍ତୁ ଏବଂ ବିଶେଷଜ୍ଞଙ୍କର ନାମ ଘୋଷଣା କରିବା ପାଇଁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏ ଚିଠି ଲେଖିଛନ୍ତି ସୁନିତା ସାହୁ, କଲମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ମୁଁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ନିୟମିତ ଶ୍ରୋତା, ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାଏ, ଭଲ ଲାଗିଥାଏ। ମୁଁ କବିତା ଓ ଗଳ୍ପ ଲେଖିଥାଏ, ଅନେକ ଥର ବିଭିନ୍ନ ମେଗାଜିନ୍ରେ ମଧ୍ୟ ମୋର ଗଳ୍ପ ସ୍ଥାନିତ ହୋଇଛି। ମୋର ଇଚ୍ଛା ଶକ୍ତିରୂପ କାର୍ଯ୍ୟକ୍ରମରେ ମୋର କବିତା ଏବଂ ଗଳ୍ପ କିପରି ସ୍ଥାନ ପାଇପାରିବ ଦୟାକରି ଜଣାଇବେ ବୋଲି ସେ ଲେଖିଛନ୍ତି।
0: ପ୍ରିୟ ଶ୍ରୋତା ଭଉଣୀ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଆମର ପୂର୍ବରୁ ଦିଆଯାଇଥିବା ସୂଚନାକୁ ଗ୍ରହଣ କଲେ ଏବଂ ଆମ ସହିତ ଚିଠିପତ୍ର ମାଧ୍ୟମରେ ଯୋଗାଯୋଗ କରିଛନ୍ତି। ଆମେ ଅନେକ ଥର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୂଚନା ଦେଇଛୁ ଯେ ଆମ କଳାହାଣ୍ଡି ଏବଂ ନୂଆପଡ଼ା ଅଞ୍ଚଳର ଯଦି ବିଶିଷ୍ଟ ବ୍ୟକ୍ତିବିଶେଷ, ଲେଖକ, ଗବେଷକ, ନବୀନ ହୁଅନ୍ତୁ, ପ୍ରବୀଣ ହୁଅନ୍ତୁ, ଜ୍ୟେଷ୍ଠ ହୁଅନ୍ତୁ, ସମସ୍ତେ ଯଦି ଆମ ସହିତ ଯୋଗାଯୋଗ କରିବେ ତାହେଲେ ତାଙ୍କର କବିତାଗୁଡ଼ାକ ଯଦି ବେତାର ପ୍ରଚାର ଉପଯୋଗୀ ହୁଏ ତାହେଲେ ନିଶ୍ଚିତ ଭାବରେ ଆମେ ତାକୁ ପ୍ରଚାର କରିବୁ। ଆମେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଗୋଟିଏ ସାହିତ୍ୟ ବିଭାଗର କାର୍ଯ୍ୟକ୍ରମ ରଖିଛୁ, ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସେଫାଳି। ସେଥିରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର କବିତାଗୁଡ଼ାକ ସାମିଲ କରିପାରିବେ। ତା ପୂର୍ବରୁ ଆପଣ ଆମକୁ ଅନ୍ୟାନ୍ୟ 5 ଗୋଟି କବିତା ଲେଖିକି ପଠାନ୍ତୁ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ବାୟୋଡାଟା ବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିବରଣୀ ଲେଖିକି ପଠାନ୍ତୁ। ଆମକୁ ପଠାଇବାର ଠିକଣା ହେଉଛି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, PIN 7660001, ଜିଲ୍ଲା କଳାହାଣ୍ଡି। ଆମେ ଆପଣଙ୍କର କବିତାଗୁଡ଼ାକ ପାଇଲା ପରେ ଯଦି ବେତାର ପ୍ରଚାର ଉପଯୋଗୀ ହୁଏ ତାହେଲେ ଆପଣଙ୍କ ସହିତ ଯୋଗାଯୋଗ କରିବୁ ଏବଂ ଆପଣ ନିଶ୍ଚିତ ଭାବରେ ସୁଯୋଗଟିଏ ପାଇବେ। ଆମେ ଆଶା କରୁଛୁ ଆପଣ ଆମକୁ ଆପଣଙ୍କର କବିତାଗୁଡ଼ାକ ପଠାଇବେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିକି ଆମକୁ ପୁଣି ମତାମତ ପଠାଇବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଆଜିର ଶେଷ ଚିଠି ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ, ପାକେଲପଡ଼ା ମୁଡେଙ୍ଗ ମଦନପୁର ରଣପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଶକ୍ତିରୂପ କାର୍ଯ୍ୟକ୍ରମରୁ ଆମ ଗୃହିଣୀମାନେ ଅନେକ କଥା ଜାଣିପାରୁଛନ୍ତି, ତାହା ସ୍ୱାସ୍ଥ୍ୟ ହେଉ କିମ୍ବା ଘରକରଣା। ନାଟକ ମାଧ୍ୟମରେ ମଧ୍ୟ ଅନେକ ସଚେତନ ବାର୍ତ୍ତା ପ୍ରସାର କରାଯାଉଛି, ଯାହାକି ପ୍ରଶଂସା ଯୋଗ୍ୟ ଅଟେ। ଏହି ଶକ୍ତିରୂପ କାର୍ଯ୍ୟକ୍ରମରେ ମାସକୁ ଥରେ ସଚେତନ ଧର୍ମୀ ନାଟକ ପ୍ରଚାର କରାଗଲେ ଗୃହିଣୀମାନେ ଆହୁରି ଉପକୃତ ହେବେ ବୋଲି ସେ ଲେଖିଛନ୍ତି।
0: ସୁମିତ୍ରା ଭଉଣୀ, ଆପଣଙ୍କର ଏହି ମତାମତ ଆମେ ଗ୍ରହଣ କରୁଛୁ ଏବଂ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଆମର ଶକ୍ତିରୂପା କାର୍ଯ୍ୟକ୍ରମରେ ଆମେ ମଝିରେ ମଝିରେ କ୍ଷୁଦ୍ର ନାଟକ ଗୁଡ଼ାକ ପ୍ରଚାର କରୁଛୁ। ଆଗକୁ ଆମେ ଚେଷ୍ଟା କରିବୁ ଆମର ଉପସ୍ଥାପିକାମାନଙ୍କୁ ନେଇକି କ୍ଷୁଦ୍ର ନାଟକଟିଏ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ। ମହିଳାମାନଙ୍କର ବିଭିନ୍ନ ସମସ୍ୟା, ମହିଳାମାନଙ୍କର ପ୍ରଗତି, ମହିଳାମାନଙ୍କର ଆର୍ଥିକ ସ୍ଥିତି, ମହିଳାମାନେ କେମିତି ସ୍ୱୟଂ ସହାୟିକା ହୋଇପାରିବେ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ କାନ୍ଧରେ କାନ୍ଧ ମିଳାଇ, ହାତରେ ହାତ ମିଳାଇ କେମିତି ଆଗକୁ ଚାଲିପାରିବେ, ଏସବୁ ବିଷୟବସ୍ତୁକୁ ଆଧାର କରିକି ଆମେ କ୍ଷୁଦ୍ର ନାଟକ ପ୍ରଚାର କରିବା ପାଇଁ ବ୍ୟବସ୍ଥା କରିବୁ। ଆପଣଙ୍କୁ କିନ୍ତୁ ଟିକିଏ ଅପେକ୍ଷା କରିବାକୁ ପଡ଼ିବ, ଆମେ ଚେଷ୍ଟା କରୁଛୁ, ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ, ଆଗାମୀ ଦିନରେ ତାକୁ ପ୍ରଚାର କରିବା ପାଇଁ ଚେଷ୍ଟା ମଧ୍ୟ କରିବୁ। ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ତାହେଲେ ନିହାରିକା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠିପତ୍ର, ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ାକ ଶୁଣିକି କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ପଠାଇବା ପାଇଁ ଆମ ଚିଠି ପାଇଛୁ। କାର୍ଯ୍ୟକ୍ରମର ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
1: ହଁ ଶ୍ରୋତା ବନ୍ଧୁ, ମନେ ରଖନ୍ତୁ ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, PIN 7660001, ଜିଲ୍ଲା କଳାହାଣ୍ଡି। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ମୁଁ ପୁଣି ଥରେ କହି ରଖୁଛି ଆମର ହ୍ୱାଟ୍ସଆପ୍ ନମ୍ବର 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ଏହି ସପ୍ତାହର ଚିଠିପତ୍ର

ପ୍ରଚାରକଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ନିହାରିକା ନାୟକ।

ଆକାଶବାଣୀ ଫଣିପାଟଣା କେତୋଟି ହିନ୍ଦୀ ଭକ୍ତିଗୀତ ପ୍ରଥମେ ମନୀଷଙ୍କ ରଚନାରୁ ଗାଇଛନ୍ତି ଜ୍ୟୋତି ରଘୁବଂଶୀ।

କରି ପିଳ ସତି ବିଳାସିନି ଖିଳି ପରି ଚନ୍ଦନ ଚର୍ଚ୍ଚିତ ନୀଳ କଳି ମୋର ପୀତ ବସନ ବନ ବାଳି ଖିଳି ଚଳନ ମୟୀ।

0: ଆଗରୁ କହିଥିଲେ ହୁଏତ କିଛି ଗୋଟେ ବନ୍ଦୋବସ୍ତ କରିଦେଇଥାନ୍ତି। ଏ ଶେଷ ମୁହୂର୍ତ୍ତରେ
1: ନିଲାମଟାକୁ କିଛି ଦିନ ପାଇଁ ଘୁଞ୍ଚେଇ ଦେଲେ ଅଧିକ ଲାଭ କଣ ହେଇଯିବ ଯେ? ତୋଟା ତ ରହିଯିବନି, ଟଙ୍କା ଚିନ୍ତାରେ ବାପାଙ୍କର ଟେନସନ ବଢିବା ଛଡା ଆଉ କିଛି ହେଇପାରିବନି।
2: ନାଇଁ, ଏଇ ଦୁଇ ଚାରି ଦିନ ଭିତରେ ସାମବାବୁ ନିଶ୍ଚୟ ଆସିଯିବେ। ସେ ଆସିଗଲେ ସାନ୍ତଙ୍କର ବାପା ମୋ ଧନ୍ଦା ପରା ଯା, ମୋ ସାନ ପୁଆ ମାନେ ସାନ୍ତଙ୍କ ପାଇଁ ଏଇଟାକୁ କରିଦେ।
0: ଓହୋ, କହିଲି ପରା ବର୍ତ୍ତମାନ ଆଉ କିଛି କହିହବନି, ସବୁ ତା ଆଗରୁ ସରିଯାଇଛି।
2: ହେଲେ ତତେ ପୁଅ ପରି ପାଳିଲେ, ପଇସା ଖଟେଇଲେ ତୁ ତାଙ୍କ ପାଇଁ ଏତିକି କରିପାରିବୁନି। ଠିକ ଅଛି, କେହି ଯିବା ଦରକାର ନାହିଁ, ମୁଁ ଏକା ଯିବି। ହଁ, ମୁଁ ଏକା ଯିବି, ଚେଷ୍ଟା କରିବି, ବ୍ୟାଙ୍କବାଲାଙ୍କୁ ଗୁହାରି କରିବି, ଗୋଡ ଧରିବି, କେହି ନ ଯାଅ, ମୁଁ ଏକା ଯିବି। ମୋ ନିଜ ହାତରେ ଗଛ ଲଗେଇ ଯୋଉ ତୋଟା ମୁଁ କରିଥିଲି ସେଇଟାକୁ ପର ହାତରେ ଟେକି ଦେଇ ପାରିବି ନାହିଁ, ବୁଝିଲୁ, ମୁଁ ଯାଉଛି।
0: ଏମିତିଆ ଲୋକେ କିଛି ନ ବୁଝି ନ ଶୁଝି ଏମାନଙ୍କ ପାଇଁ ଆମେ କାହିଁ କଷ୍ଟ ସହି କଣ ପାଇଁ?
1: ଏ ସମୟରେ ସେ ସେମିତି ହବା ସ୍ୱାଭାବିକ।
0: ଆରେ, ତୋଟା ନିଲାମ ହବା କଥା ହବ, ତୋଟା ତ ଆଉ ସବୁଦିନ ରହିନଥାନ୍ତା।
1: ତା ଛଡ଼ା ତୋଟାଟା ନିଲାମ ହେଇଗଲେ ଆମର ବା କଣ କ୍ଷତି ହେଇଯିବ?
0: କିଛି କ୍ଷତି ହବନି।
1: ବାବାଙ୍କର ହୋସ ଆସିଲାଣି ବୋଧେ।
0: କାହିଁ, କଣ ବେଶ ହେଇଥିଲେ?
1: ନିଞ୍ଚାଏ ସ୍ଲିପିଂ ପିଲ୍ ଖାଇ ଶୋଇଛନ୍ତି।
0: ତାହେଲେ ହୋସ ଆସିନଥିବ, ବାଉଳି ଚାଉଳି ହଉଥିବେ, ସ୍ଲିପିଂ ପିଲ୍ ଖାଇଲେ ଏମିତି ହୁଏ। ମୋ କହିବା ଅନୁସାରେ କାମ କରିଥିଲେ ଆଜି ତାଙ୍କୁ ସ୍ଲିପିଂ ପିଲ୍ ଖାଇ ବେହୋସ ହେବାକୁ ପଡ଼ିନଥାନ୍ତା। ବହୁତ ବୁଝେଇଲି, ତୋଟା ମୁକୁଳିବାର ବହୁତ ବାଟ ବତେଇଲି, ହେଲେ
1: ବାବାଙ୍କୁ କନ୍ଭିନ୍ସ କରିବା ସତରେ ଭାରି ମୁସ୍କିଲ।
0: ଏବେ ତୋଟା ମୁକାଳିବା ତାଠୁ ଆହୁରି ମୁସ୍କିଲ।
1: ତୋଟାକୁ ମର୍ଗେଜ୍ ରଖି ବାବା ଲକ୍ଷେ ଟଙ୍କା ଲୋନ୍ କରିଥିଲେ,
0: ଆଜି ନିଲାମରେ ସରକାରୀ ଡାକ ହେଇ ହେଇ 2.5 ଲକ୍ଷ ଟଙ୍କା ହବ।
1: ତାପରେ ଲୋକେ କେତେ ନାହିଁ କେତେ ବଢିଯିବେ,
0: ମ୍ୟାକ୍ସିମମ୍ 10 ଲକ୍ଷ କିମ୍ବା 20 ଲକ୍ଷ।
1: 10-20 ଲକ୍ଷ?
0: ହଁ, ଆଶ୍ଚର୍ଯ୍ୟ ହବାର କିଛି ନାହିଁ, 10-20 ଲକ୍ଷ ଟଙ୍କା ଆଜିକାଲି ଲୋକଙ୍କ ପାଇଁ କିଛି ନୁହେଁ।
1: ଆଉ ତମ ପାଇଁ?
0: ଆରେ ନାଇଁ, ତମ ବାପାଙ୍କ ତୋଟାକୁ ପୁଣି ମୁଁ
1: ଗୋଟେ ଜିନିଷ ସବୁବେଳେ ତ ଆଉ ଜଣଙ୍କ ପାଖରେ ରହିନି, ଜଣଙ୍କ ହାତରୁ ଆଉ ଜଣଙ୍କ ହାତକୁ ଯାଏ।
0: ଠିକ ସେତିକି ବେଳ ସମୟରେ ଜଣେ ଦୁଃଖ ପାଏ, ଆଉ ଜଣେ ଖୁବ ଖୁସି ବି ହୁଏ।
1: ଖୁସି ହେଉଥିବା ଲୋକକୁ ଦେଖିଲେ ନିଜକୁ ବି ଭାରି ଖୁସି ଲାଗେ,
0: ବୁଝିଲ। ଆଜି ସନ୍ଧ୍ୟାରେ ମୁଁ ତମକୁ ଖୁସିରେ ଫାଟି ପଡ଼ିବାର ଦେଖିବି।
1: ତମେ ତାହେଲେ ଆଜି ସନ୍ଧ୍ୟାରେ ନିଶ୍ଚୟ ଆସିବ ଖୁସିରେ?
0: ତା ନହେଲେ ଖୁସିରେ ଫାଟି ପଡୁଥିବା ଝିଅଟିକୁ ତମକୁ ଝିଅ ବୋଲି କହିବି?
1: ଆଜି ସନ୍ଧ୍ୟାରେ ମୁଁ ତାହେଲେ ବହୁତ ଖୁସି ହେବି।
0: ସିଓର?

0: ସତରେ ନରି ଭାଇ, ପାଞ୍ଚ ମାଣିଆ ତୋଟାଟା ସିନା ନିଲାମ ହେଇଗଲା, ହେଲେ ଆମକୁ କଣ କଷ୍ଟ ଲାଗୁନି?
1: ଲାଗିବ ନାହିଁ କେମିତିରେ, ଆମେ ପା ସେଇ ତୋଟାର ଆମ୍ବ ଯୁଗ ଯୁଗ ଧରି ଖାଇ ଆସିଛେ।
0: କେତେ କିସମର ଆମ୍ବ ହଉଥିଲା ନାହିଁ, ବରଷକ ଯାକ ଆମ୍ବ କିଣିବାକୁ ପଡ଼ୁନଥିଲା।
1: ଇଏ ତୋଟା ଯେ କିଣିଥିବ ସିଏ କଣ ସେ ତୋଟାକୁ ଆଉ ରଖିବ, ହାଣି କାଟି ସବୁ ପଦା କରିଦେବ।
0: ବୁଝିଲ ନରି ଭାଇ, ତୋଟା ଯୋଗାଳ ପାଇଁ ଯୋଉ ଚାଳିଆ ଖଣ୍ଡେ ହେଇଥିଲା ସେଥିରେ ଗୋଟେ ଭିକାରୀ ଆଉ ଭିକାରୁଣୀ କେବେଠୁ ରହୁଥିଲେ, ସେମାନେ ଏଲେ କୁଆଡେ ଯିବେ କେଜାଣି?
1: କୁଆଡେ ଆଉ ଯିବେ, କୋଉ ରାସ୍ତା କଡ଼ରେ ପଡ଼ିବେ, ନହେଲେ ଷ୍ଟେସନରେ ଶୋଇବେ। ଆଉ
0: ତୋଟାଟା ନିଲାମ ହେଇଗଲା ନାହିଁ ଯେ, ସାନ୍ତଙ୍କର ଗୋଟେ ଅଙ୍ଗ ଚାଲିଗଲା ବୋଲି ଜାଣ।
1: ହଁ, ଏ ବୟସରେ ସାନ୍ତଙ୍କ କପାଳରେ ଫେଣି ଏତେ ହୀନସ୍ଥା ନେଖା ଥିଲା। ସାନ୍ତଙ୍କ ବହୁ ସାଇଲାଣି ନେତ୍ରା, ଆଇଲୁ ଆଇଲୁ।

0: ହଉ ଚାଲ ଚାଲ
1: ଏ ନରି ଭାଇ ନେଲି ଦେଇ କଣ ଘରେ ନାହାନ୍ତି ନା କଣ
2: ନାଇଁ ବା ନେଲି ଦେଇ ନରେଶ ସାଙ୍ଗରେ କୁଆଡେ ଯାଇଛନ୍ତି
3: ଖାଇଲା ବେଳେ ଏତେ ଜୋରେ ହସିବା ପୁଣି ଏ ବୟସରେ ଶୋଭା ପାଏ ନା
4: ଆଚ୍ଛା କହିଲ ଖାଇବା କେମିତି ଲାଗୁଛି
3: ଖୁବ ବଢିଆ ବଢିଆ ପ୍ରିପାରେସନ ଡେଲିସିୟସ
4: ଏଇଟା ଆମ ସହରର ସବୁଠୁ ବଡ଼ ଆଉ ଦାମିକା ହୋଟେଲ
3: ଜାଣିଛି
4: କେମିତି
3: ବହୁତ ଥର ଆଗରୁ ଆସିଛି
4: କାହା ସାଙ୍ଗରେ
3: ବାବାଙ୍କ ସାଙ୍ଗେ ଭାଇଙ୍କ ସାଙ୍ଗେ
4: ଆଉ କାହା ସାଙ୍ଗେ
3: ଆଜି ତମ ସାଙ୍ଗରେ ଆସିଲି ଆଉ ସେଇଥିପାଇଁ ଖାଇବାର ଟେଷ୍ଟଟା ବହୁତ ବଢି ଯାଇଛି
4: ରିଅଲି
3: କାଇ କଣ ବିଶ୍ୱାସ ହଉନି
4: ବିଶ୍ୱାସ ହଉନଥିଲେ ତୋଟା କିଣିବାର ପ୍ରଥମ ଖବର ତମକୁ କେମିତି ଦେଇଥାନ୍ତି
3: ଆରେ ହଁ ତମ ପାଖରେ ଏତେ ଟଙ୍କା ଥିବ ଏକଥା ମୁଁ ଭାବିନଥିଲି
4: ହଠାତ୍ ଏତେ ଟଙ୍କା କାହା ପାଖରେ ନଥାଏ
3: ଏକା ବେଳିକି ଏତେ ଗୁଡ଼ାଏ ଟଙ୍କା ତମେ କେମିତି ଯୋଗାଡ଼ କଲ ଯେ
4: ସେଇଟା ମୋର ସିକ୍ରେସି ସେ ବାବଦରେ ମୋତେ କିଛି ପଚାରୁନି ଆରେ ତମେ ପାଣି ପିଇଦେଲ କଣ ଆଉ କିଛି ଖାଇବନି
3: ନା ବହୁତ ଖାଇଦେଲି
4: ଆଚ୍ଛା ମୁଁ ଖାଇସାରିବା ଯାଏ ଅପେକ୍ଷା କରିବ ତ
3: କି ଅଦ୍ଭୁତ କଥା ଆଉ କଣ ଅପେକ୍ଷା କରନ୍ତିନି ତମ ସାଙ୍ଗରେ ଆସିଛି ତମକୁ ଛାଡି ଦେଇ ଚାଲିଯିବି ନା କଣ ମୁଁ ଏଇଟା କଣ କେବେ ସମ୍ଭବ ହେଲାନି
1: ଆରେ କୁଆଡେ ଗଲୁ ମ ଦେଖିବା ଦେଖିବା ସାନ୍ତେ ପାଗଳ ହେଇଗଲେଣି
2: ଇଏ ଉଆସରେ ସମସ୍ତଙ୍କ ମୁଣ୍ଡ ତ ଖରାପ ଆଉ କାହା ମୁଣ୍ଡ ଠିକ ଅଛି କି
1: ଓହୋ କଣ ଗୋଟେ କଣ ମୁଁ ଏକୁଟିଆ ସମ୍ଭାଳି ପାରିବିନି ବୋଲି ତୋ ପାଖକୁ ଯାଇ ଆସିଛି
2: ଆରେ କଣ ହେଇଛି କହୁନ
1: ସାନ୍ତେ ଯୁଦ୍ଧ କରୁଛନ୍ତି ପରା
2: ଯୁଦ୍ଧ
1: ହଁ ଖଣ୍ଡା ଧରି
2: ସାଙ୍ଗରେ
1: ଏକା ଏକା ପବନ ସାଙ୍ଗରେ ରଙ୍ଗମହଲ ଭିତରେ
2: ଚାଲୁ ଚାଲୁ
1: ଦେଖୁନୁ କହିଲୁ ନରି ଭାଇ କଣ କରିବା
2: ସାନ୍ତେ ତ ଯେତେ ଜୋରରେ ତରବାରି ଘୁରଉଛନ୍ତି ତା ଭିତରକୁ ପଶି ହବନି ଯାହା କରିବା କଥା ଏଇଠି ଥାଇ ସିନା କରିବା
1: ସାନ୍ତେ ସାନ୍ତେ
2: ତୁ ପାଟି ଚୁପ୍ କର ବୁଝିଲୁ ତୁ ଚୁପ୍ କର
5: ରାନ୍ତେ ସାନ୍ତେ ସାନ୍ତେ
1: ଓହୋ ଏଇନେ ତାଙ୍କୁ ତ କିଛି ଶୁଭୁନି ଆଉ
2: କଣ କେମିତି କରି ତାଙ୍କୁ ବନ୍ଦ କରିବା ନା
5: ସାନ୍ତେ ସାନ୍ତେ ଏ ଦେଖିଲେ ଦେହ ସାରା ଖାଲି କେମିତି ଅଳନ୍ଧ ଆଉ ଓଢିଆଣି ଜାଲ ସବୁ ଗୁଡ଼େ ହେଇଗଲାଣି ସାନ୍ତେ ଏ ରହିଯାନ୍ତୁ ସାନ୍ତେ ରହିଯାନ୍ତୁ ଗଲା ଗଲା ଗଲା ଗଲା ଗଲା ଦେଖିଲ ନିଜ ତରବାରରେ ନିଜ ଚୋଟରେ ନିଜ ବାପାଙ୍କ ଫଟୋ ରଖିବି କାଟିଲ ଗଲା ସରିଗଲା ତ ଆଉ
6: ମୋ ଖଣ୍ଡା ଚୋଟରେ ବାପାଙ୍କ ଫଟୋ ଛିଡ଼ିଗଲା
5: ଆଗେ ତଲବାର ତ ଛାଡ଼ିଲ ଛାଡ଼ନ୍ତୁ ଛାଡ଼ନ୍ତୁ ଏ ନେତ୍ରା ନେଲୁ ଧରିଲୁ ଏଇ ତରବାରୀ ଯାଉ
6: କୋଉଠି କୋଉଠି ଚୋଟ ଲାଗିଛି କୋଉଠି ଚୋଟ ଲାଗିଛି ମୋ ବାପାଙ୍କ ଫଟୋରେ
5: ନାଇଁ ଲାଗିନି ଯେ ମୁଁ ପାଟି କରି ନଥିଲି ତ ଏଇନେ ଟିକୁକୁ ଯାଇଥାନ୍ତା ଆଉ
6: ଏ ମୋ ବାପାଙ୍କ ଫଟୋ ତାଙ୍କ ମା ପାଖକୁ ମୋ ଜେଜେଙ୍କ ଫଟୋ ଏକ ଦୁଇ ତିନି ଏମିତି ତେରଟା ଫଟୋ ଏମାନେ ସମସ୍ତେ ମୋ ପୂର୍ବପୁରୁଷ ଅତୀତ ଇତିହାସ ଦେଖୁଛୁ ନ ରୁରି ଦେଖୁଛୁ ନା ତୋରା ମୋ ପୂର୍ବପୁରୁଷଙ୍କ ହୃଷ୍ଟପୃଷ୍ଟ ଫଟୋ ଉପରେ କେମିତି ପରସ୍ତ ପରସ୍ତ ଧୂଳି ଜମିଗଲାଣି ଅଳନ୍ଧ ଆଉ ବୁଢ଼ିଆଣୀ ଜାଲ ଭିତରେ ସେମାନେ କେମିତି ଛନ୍ଦି ହେଇଗଲେଣି କେମିତି ମୁକ୍ତି ପାଇବେ ସେମାନେ କେମିତି ମୁକ୍ତି ପାଇବେ
1: ଆପଣ ଘରକୁ ଚାଲନ୍ତୁ ନରି ଭାଇ ଆଉ ମୁଁ ଏଇ ରଙ୍ଗମହଲକୁ ଆଜି ସଫାସଫି କରିଦେବୁ
6: ଏଇଟା ମୋ ଜେଜେ ବାପାଙ୍କ ଫଟୋ ଏଇ ଜେଜେ ବାପା ମତେ ପ୍ରଥମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶିଖେଇଥିଲେ ପାଠ ପଢ଼ାଇଥିଲେ ଗରିବ ଗୁରୁବା ମାନଙ୍କୁ ସାହାବାକୁ ସେଇ ମତେ ଶିଖେଇଥିଲେ ଆଉ ବି ଗୋଟେ କଥା ଶିଖେଇଥିଲେ ଯେଉଁଥିପାଇଁ ଆଜି ଯାକେ ମୁଁ କାହାରି ଅନିଷ୍ଟ କରିପାରିନି ଜେଜେ ତମେ ମତେ ସବୁବେଳେ କହୁନଥିଲ ଯାହାକୁ ମାରିବୁ ପିଠିକି ମାରିବୁ ତା ପେଟକୁ ଜମା ମାରିବୁନି ତମ କଥା ମୁଁ ଆଜି ଯାକେ ମାନିଛି ଜେଜେ ଆଜି ଯାକେ ମାନୁଛି ବୁଝିଲୁ ନେ ତୋରା ହେଇ ମୋ ଜେଜେ ରାତି ଅଧରେ ଯଦି କି କୋଉଠି ରୋଗ

0: ବେମାର କି ଆଉ କିଛି ଭଲମନ୍ଦ ଅସୁବିଧାରେ ପଡ଼ିଛି, ତାହେଲେ ଲଣ୍ଠନ ଧରି ସେ ଯାଇ ତା ଦୁଆର ମୁହଁରେ ଜଗି ବସୁଥିଲେ, ତାର ସୁବିଧା ଅସୁବିଧା ସବୁ ବୁଝୁଥିଲେ। ମୁଁ ବି ପିଲାଦିନେ ତାଙ୍କ ସାଙ୍ଗରେ ଅନେକ ରୋଗୀ ସେବା କରିବାକୁ ଯାଇଛି।
1: ହଉ ହଉ, ଅରମା ଘର ତ ଆଗେ ବାହାରି ଆସିଲେ।
0: ତୁ ତ ବାପାଙ୍କ ସାଙ୍ଗରେ ମିଶିଛୁ ନରହରି,
1: ତାଙ୍କରି ଅମଳରେ ତ ମୁଁ ଏଇ ଆସକୁ ଆସିଲି। ଆଉ
0: ତୋର ମନେ ଅଛି ନରହରି, ଯୋଉ ବର୍ଷ ଦୁର୍ଭିକ୍ଷ ପଡ଼ିଥିଲା ସେ ବର୍ଷ ଆମ ଜମିଦାରୀ ଅଞ୍ଚଳର ଯେତେ ବକିଲା ଲୋକ ଥିଲେ ସମସ୍ତଙ୍କର ଖାଇବା ପିଇବା କଥା ନିଜେ ବାପା ଏ ଗାଁ ସେ ଗାଁ ବୁଲି ବୁଝୁଥିଲେ ନୁହେଁ।
1: ବୁଝିଲୁ ନେତରା, ଉଆସ ଚାରିପଟେ ଯୋଉ ମେଘନାଦ ପାଚେରୀ ଥିଲା ତାରି କଡ଼େ କଡ଼େ କେତେ ନା କେତେ ଛୋଟ ଛୋଟ ବଖରା ସବୁ ଥିଲା। ବଢି ମରୁଡ଼ି ପଡ଼ିଲେ ରାଇଲେ ସାରା ଲୋକଙ୍କୁ ଆମ ବଡ଼ ସାଆନ୍ତା ଆଣି ସେଇ ଛୋଟ ଛୋଟ ବଖରାରେ ଖାଇବାକୁ ପିଇବାକୁ ଦେଇ ରଖୁଥିଲେ। ବଢି ମରୁଡ଼ି ସରିବା ଯାକେ ସେମାନେ ସେଇଠି ସବୁ ରହୁଥିଲେ।
0: ଭାଇ ଭାଇ ସାଇ ସାଇରେ ଗାଁ ଗାଁ ଭିତରେ କଳିକଜିଆ ଝଗଡ଼ା ଝାଟି ଲାଗିଲେ କାହାରିକୁ ମାଲି ମକଦ୍ଦମା ପାଇଁ କୋର୍ଟ କଚେରୀ ଯିବାକୁ ପଡ଼ୁନଥିଲା। ଗୋଟିଏ ଦିନରେ ସବୁ ଫଇସଲା କରିଦେଉଥିଲେ ମୋ ବାପା, କାହାରି ଉପରେ କିନ୍ତୁ ଦଣ୍ଡ କି ଜୋରିମାନା ଲାଗୁନଥିଲା। କଥାରେ କଥାରେ ମିଳାମିଶା କୋଳାକୋଳି ହସାହସି ହଉଥିଲେ ବାଦୀ ପ୍ରତିବାଦୀ ସମସ୍ତେ।
2: ସତରେ ସାଆନ୍ତେ,
1: ତା ଆଇଲା ବେଳକୁ କର୍ପୁର ଉଡି ଖାଲି କନା ପଡ଼ିଛି। ଆଉ
0: ହଁ, କର୍ପୁର ଉଡି ଖାଲି କନା ପଡ଼ିଛି। ଆରେ ରେ, ଏ ତାଳପତ୍ର ପୋଥି ବିଡ଼ାଟା ଏଠି ଏଠି କେମିତି ଆସିଲା?
1: କୋଉଟା କୋଉ ତାଳପତ୍ର ପୋଥି?
0: ଏଇଟା ପରା, ଏଇ ବିଡ଼ାଟା ଚୌଧୁରୀ ବଂଶର ପୂର୍ବପୁରୁଷ ମାନଙ୍କର ଇତିହାସ ଲେଖା ହେଇଛି ଏଥିରେ।
2: ଆଉ ତା ପଛରେ ଯୋଉ କାଗଜ ବିଡ଼ାଟା,
0: କାଗଜ ବିଡ଼ାଟା ଦେଖି ଦେଖି ଏଇଟା ତ ମୋ ବାପାଙ୍କର ଇତିହାସ। ବାପାଙ୍କ ସମୟ ବେଳକୁ କାଗଜରେ ଲେଖାଲେଖି ଆରମ୍ଭ ହେଇଯାଇଥିଲା। ତାଳପତ୍ର ଅପେକ୍ଷା କାଗଜରେ ଲେଖିବାକୁ ଲୋକେ ସହଜ ମଣୁଥିଲେ। ମୋ ଇତିହାସ ବି ମୁଁ ଲେଖି ରଖିଛି, ମୋ ପୂର୍ବପୁରୁଷମାନଙ୍କ ପଛକୁ ମୋ ଇତିହାସ ଯୋଡ଼ା ହେବ। ଏଇ ବିଡ଼ାରେ ଚୌଧୁରୀ ବଂଶର 13 ଜଣଙ୍କ ଇତିହାସ ଲେଖା ହେଇଛି, ମୋର ମିଶିଲେ ହବ 14, ମୋ ପରି ମୋ ପୁଅ ହବ 15।
1: ତାଙ୍କୁ ନନେଲେ ସେ କଣ ଯିବେ?
0: ମୋ ପାଇଁ ତମେ ମାନେ ଭାରି ହଇରାଣ ହଉଛ ନାହିଁ? ଚାଲ ଚାଲ ଚାଲ, ସଞ୍ଚ ହେଲାଣି।

0: ଆମ ନେଲି ତା ମନରେ ଆଉ ପୁରୁଣା ସରାକୁ ନାହିଁ।
1: ବଡ଼ ପିଲା ହେଇଗଲେଣି ତ, ଏଇ ସବୁ ବାଣ ଫାଣ ଧୁମଧାମ ତାଙ୍କ ମନ ଛାଡ଼ିଗଲାଣି ଆଉ।
0: କେବେଠୁ ସିଏ ଏମିତି ହେଇଗଲା କହିପାରିବୁ?
1: କେବେଠୁ ଆଉ କଣ, ଏଇ ମା ସାନ୍ତାଣୀ ଚାଲିଗଲା ପରଠୁ ତ।
0: ତାପରେ ସେ ହେଲା ପାଷାଣ ପ୍ରତିମା।
1: ଆପଣଙ୍କ ବାପାଙ୍କ ଅମଳଠୁ ଆଜି ଯାକେ ଏ ଉଆସ ଭିତରର ସବୁ ଘଟଣା ଅଘଟଣା ମୁଁ ମନେ ରଖିଛି ସାନ୍ତେ।
0: ମା ଥରେ ଚାଲିଗଲା ପରେ ବହୁତ ଚେଷ୍ଟା କଲି ତା ବିବାହ କାମଟା ସାରିଦେବା ପାଇଁ, ହେଲେ ହେଇପାରିଲାନି।
1: ଛାଡ଼ନ୍ତୁ ସାନ୍ତେ ଛାଡ଼ନ୍ତୁ, ଯିଏ ଯାହା କରୁଛି କରୁଥାଉ, ଆମ କାମ ଆମେ କରିଗଲେ ଯାଏ, କିଏ ପୁଅ କିଏ ଝିଅ।
0: ହଁ ସେଇଆ ନୁହେଁ ଆଉ କଣ। ଆଚ୍ଛା ନରହରି, କଣ ଗୋଟେ କହୁଥିଲି ତ।
1: କଣ କହିବେ, ମନେ ପକେଇକି କହୁନାହାନ୍ତି, କୁହନ୍ତୁ।
0: ହଁ ଶୁଣ, ହରେକୃଷ୍ଣ ବାବୁଙ୍କୁ ଟିକେ ଖବର ଦେଇଦିଅନ୍ତୁନି ଆସିବାକୁ, ମନଟା ଭଲ ଲାଗୁନି ରେ, ପଶା ବାଲିରେ ଟିକେ ବସିଗଲେ।
1: ଆପଣ ତ ଦି ଜଣ, ଆଉ ଦି ଜଣ
0: କାଇଁ, ତୁ ଆଉ ନେତରା।
1: ହେଇଗଲା ତାହେଲେ ହେଇଗଲା, ମୁଁ ସାଙ୍ଗେ ସାଙ୍ଗେ ଯାଇ ହରେକୃଷ୍ଣ ବାବୁଙ୍କୁ ଡାକି ଦଉଛି।
0: କାମଟା ମୋ ପାଖରେ ନିଶ୍ଚୟ ନୁହଁ।
2: ନାଇଁ ଆପଣଙ୍କ ପାଖରେ।
0: ହଉ କହ।
2: ଶୁଣିଲେ ଖୁସି ହେବେ କି ଜାଣିନି,
0: ଦୁଃଖ ପାଇବିନି, ଆଗରୁ ପାଇସାରିଛି।
2: ଘଟଣା ତାହେଲେ ଆପଣ ଜାଣିଛନ୍ତି?
0: ମୋ ତୋଟା ନିଲାମ ହେଲା, ମୁଁ ଜାଣିବିନି ତ।
2: ପରଦିନ ନିଲାମ ସମୟରେ ଆପଣ ସେଠି ନଥିଲେ ତ, ସେଇଥିପାଇଁ ଭାବିଲି।
0: ହସ୍ପିଟାଲରେ କୌଣସି ଲୋକର ଗୋଡ଼ କାଟି ଦିଆ ହେଲା ବେଳେ ଲୋକଟି ବେହୋସ ଥାଏ, ପରଦିନ ତୋଟା ନିଲାମ ହେବାର ବହୁତ ଆଗରୁ ସ୍ଲିପିଂ ଟାବ୍ଲେଟ୍ କିଣି ମୂର୍ଚ୍ଛା ଯାଇଥିଲି।
2: ଭଲ କରିଛନ୍ତି, ଆପଣଙ୍କ ତୋଟା ମୁଁ କିଣି ନେଇଛି।
0: ତୁ ତୁ କିଣିଛୁ କେମିତି?
2: ନିଲାମରେ ସରକାରୀ ଡାକ ଥିଲା 1.5 ଲକ୍ଷ ଟଙ୍କା, ମୁଁ ଡାକିଲି 2 ଲକ୍ଷ, ଗୋଟେ ମାରୁଆଡ଼ ଡାକିଲା 3 ଲକ୍ଷ, ମୁଁ ଡାକିଲି 4 ଲକ୍ଷ। ତାପରଠୁ ମୋର ଆଉ ସେ ମାରୁଆଡ଼ି ଭିତରେ ବାଘ ବଜାରୀ ଖେଳ ଚାଲିଲା, ଶେଷରେ 25 ଲକ୍ଷ ଟଙ୍କାରେ ତୋଟାଟା ମୁଁ ନେଇଗଲି।
0: ହେଲେ ଏକା ବେଳିକି 25 ଲକ୍ଷ ଟଙ୍କା?
2: ଦେଖନ୍ତୁ, ଏସବୁ ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ, ମୁଁ କୋଉଠୁ ଏତେ ଟଙ୍କା ଆଣିଲି, କେମିତି ଆଣିଲି, ସେ କଥା ଦୟାକରି ମତେ ପଚାରନ୍ତୁନି।
0: ନ କହ, ତୁ ନ କହିଲେ ବି ତୋ କଥାରୁ ଜଣାପଡୁଛି ତୁ ଚୋରି କରିଛୁ, ଧପାବାଜି କରିଛୁ, ଠକାମି ଭଣ୍ଡାମି ସବୁ କରିଛୁ।
2: ହଁ କରିଛି।
0: କାହିଁକି, ସତରେ ଚଳିଲେ ପେଟ ତ ଅପୋଷା ରହିବନି?
2: ଆପଣଙ୍କ ସତ ଆଦର୍ଶରେ ଚାଲିଲେ ପେଟ ଅପୋଷା ରହିବନି ମୁଁ ମାନୁଛି, କିନ୍ତୁ ଟଙ୍କା କମେଇ ବଡ଼ ଲୋକ ହେଇ ହେବନି। ଆପଣଙ୍କର ନୀତି ନିୟମ ଆଦର୍ଶ ସବୁ ଟଙ୍କା କମେଇବା ବାଟରେ ଗୋଟାଏ ଗୋଟାଏ ପ୍ରତିବନ୍ଧକ, ସେସବୁ ନିୟମକୁ ଦାବୁଡ଼ି ଧରିବା ବୋକାମି।
0: କଣ କହିଲୁ, ବୋକାମି?
2: ହଁ ବୋକାମି ନୁହେଁ, ବରଂ ଭଣ୍ଡାମି। ଏବେ ଗୋଟାଏ ଷ୍ଟାଣ୍ଡାର୍ଡ ନେଇ 5 ଲୋକରେ ବସିବାକୁ ପଡ଼ିବ, 5 ଲୋକ ଯେମିତି ଚଳୁଛନ୍ତି ତାଙ୍କ ସହିତ ତାଳ ଦେଇ ଚାଲିବାକୁ ହେବ, 5 ଲୋକରେ ଜଣେ ବୋଲି ଗଣା ହେବାକୁ ହେବ, ସେଥିପାଇଁ ଟଙ୍କା ଦରକାର, ଟଙ୍କା।
0: ଆଜିକାଲି ଟଙ୍କାଟା ବହୁତ ବଡ଼ ହେଇଯାଇଛି,
2: ସବୁଠି ଦରକାର ଟଙ୍କା। ଟଙ୍କା ଥିଲେ ପ୍ରେଷ୍ଟିଜ, ପୋଜିସନ, ପାୱାର, ଷ୍ଟାଟସ ସବୁ ଆପେ ଆପେ ମିଳିଯିବ।
0: ସତ୍ୟ, ନ୍ୟାୟ, ଧର୍ମ, ଆଦର୍ଶ ଏଗୁଡ଼ାକ ଏତେ ଶୀଘ୍ର ପୁରୁଣା ହେଇଗଲା, ଆଉ ତାର ସ୍ଥାନ ନେଲା ଠକାମି ଆଉ ଧପାବାଜି।
2: ହଁ ଆପଣଙ୍କ ତୋଟାର ଗଛ କାଟିବା ପାଇଁ ସମିଲ୍ ବାଲାକୁ କଣ୍ଟ୍ରାକ୍ଟ

ମଜରୁଙ୍କ ଗୀତ ରଚନା ଓ ରାଜେଶ ରୋଶନଙ୍କ ସଙ୍ଗୀତ ପରିଚାଳନାରେ ଏଥର ଶୁଣିବା କିଶୋର କୁମାରଙ୍କ କଣ୍ଠରେ ନମଖରାମ ଚଳଚ୍ଚିତ୍ରର ଏହି ଗୀତଟି।

କିଶୋର କୁମାର ଓ ଆଲିସା ଚେନ୍ନାଇଙ୍କ କଣ୍ଠରେ ଏହି ଗୀତଟି ଆପଣ ଶୁଣିଛନ୍ତି ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ରରୁ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଜାଭିଦ ଅଖ୍ତର।

ଶେଷରେ ଆସନ୍ତୁ ଶୁଣିବା ସାଜନ ଚଳଚ୍ଚିତ୍ରର ଏହି ଗୀତଟି ଅଲକା ୟାଗ୍ନିକ କଣ୍ଠରେ ନଦୀମ ଶ୍ରବଣ ସଙ୍ଗୀତ ଦେଇଛନ୍ତି ସମୀରଙ୍କ ଗୀତ ରଚନା ପାଇଁ ଚଳଚ୍ଚିତ୍ର ସାଜନ୍।